ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦ, ଜ୍ୟେଷ୍ଠ ମାସ 19 ଦିନ, ଇଂରାଜୀ ଜୁନ୍ ମାସ 8 ତାରିଖ, ସୋମବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ ମାଙ୍ଗଳିକ।

0: ବିଶେଷ ସୂଚନା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ରାଜକିଶୋର ଦାସଙ୍କ କଣ୍ଠରେ ସାଲବେଗଙ୍କ ରଚନାରୁ।
1: କଳା ଚାନ୍ଦ କଳା ବଦନ ଲୁଟି ଯାଇରେ

ବିଶେଷ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ଶିଶିର ଦାସଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆଜି ହେଲା ଆପଣମାନେ ଶୁଣିପାରିଲେ 188ତମ ଭାଗ ଆକାଶବାଣୀ ରାଉରକେଲା।

0: MOU इत्यस्य हस्ताक्षरं भविष्यति। भारतस्य पूर्वोत्तर राज्यैः सह सहकारं सुदृढं कर्तुं द्विदिवसीय यात्रायै यूरोपीय संघस्य उच्चस्तरीय प्रतिनिधिमण्डलम् अद्य असम राज्यस्य गुवाहाटी नगरम् आगमिष्यति। यूरोपीय संघस्य मतानुसारं चर्चाः तेषु विषयेषु केन्द्रिताः भविष्यन्ति यत्र यूरोप देशस्य तथा पूर्वोत्तरस्य च समानहितानि सन्ति। केन्द्रीय गृहमन्त्री अमितशाहः श्वः नवदिल्ल्यां भूपत्तन प्रबन्धन व्यवस्थायाः उद्घाटनं करिष्यति। गृहमन्त्रालयेन उक्तं यत् LPMS इत्यस्य आरम्भः भारतस्य आधुनिक तन्त्रज्ञान सक्षम सीमा प्रबन्धन व्यवस्थायाः कृते महत्वपूर्णं सोपानं भविष्यति। भारतीय मल्ल क्रीडकाः ह्यः मंगोलियायां ओपन क्रीडायां भारतस्य कृते द्वे स्वर्ण पदके द्वे कांस्य पदके च विजितवन्तः इति वार्ताः।
1: आकाशवाणी राउरकेला समय वर्तमान स्टूडियो घड़ी सकाळ 7:00 आसंतु जानि नेबा एहि अधिवेशनरे प्रसारित होबाकु थिबा कार्यक्रम संपर्करे सूचना। सकाळ 7:25 स्वास्थ्य ओ जीवन सुगम संगीतर समय रहिछि। सकाळ 8:30 कंठशिल्पी हेले महम्मद सिकंदर आलम एवं नैमा आलम। मण पहाड़र गीत शुणिपारे आज सकाळ 8:45। ଏହି କ୍ରମରେ ଆଜି ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି ଗୁଞ୍ଚୁ ଓରାମ ଏବଂ ସାଥୀ। ସିନେ ସଙ୍ଗୀତର ସମୟ ରହିଛି ସକାଳ 10:00 ଦିନ 12:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର ଶୁଣିପାରିବେ 1301 ଭାଗ। ଏଇ ଥିଲା ଶ୍ରୋତବନ୍ଧୁ ଆଜି ସକାଳେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ସନ୍ଧ୍ୟାର କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 5:00 ଆରତୀରେ ରହିଛି ଭକ୍ତି ଗୀତ। ଶ୍ରୀମଦ୍ ଭାଗବତର ସମୟ ରହିଛି ସନ୍ଧ୍ୟା 5:20 5:30 ନାରୀ ମହଲ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ସନ୍ଧ୍ୟା 6:10 6:30 ଆକାଶବାଣୀ କଟକ କେନ୍ଦ୍ରରୁ ଯୁବଶକ୍ତି। ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ ରାତି 7:25 ରାତି 7:30 ଖେତ ଖମାର। ସିନେ ସଙ୍ଗୀତର ସମୟ ରହିଛି ରାତି 8:00 ରାତି 10:00 ଝୁମ୍ ତାନାନା। ଶାସ୍ତ୍ରୀୟ ସଙ୍ଗୀତର ସମୟ ରହିଛି ରାତି 10:30। ଏହି କ୍ରମରେ ଆଜି ରହିଛି ବଂଶୀବାଦନ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଠାରୁ ରାଗ ମରୁଆ। ଏହି ଥିଲା ଶ୍ରୋତବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରୀ ସହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝୀ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ହେବାକୁ ଥିବା ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜାରି ତାଲିକା ଅନୁଯାୟୀ 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା NTAର ୱେବ୍ସାଇଟ୍ neet.nta.nic.in ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି 9ମ ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲ୍ୟାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା NSE ଅନ୍ତର୍ଗତ ମନ୍ଦିରପଡ଼ାସ୍ଥିତ ଏକ ଗୋଦାମଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନସିପ୍ 2026 ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଚାରିଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ଆଜିର ମହୋଷଧେ କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେଇମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷ ଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ। ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା, ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି। ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ୍ ପ୍ରେସର ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣିକି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କେଉଁଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକ୍ୱିନ୍ଲ ବଟିକା ଆଜି ଆପଣଙ୍କ ବାପା ମା ବୁଢ଼ା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳି ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କ'ଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏ କଥା କହିହେବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋଷଧି କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
0: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୷ରୁ ପ୍ରକାଶ ପାଇଲା NET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି, ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି, ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବା ବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି, ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400 ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। NET UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ଼ ଉପଲବ୍ଧତା ନେଇ ସମସ୍ତ ସୂଚନା NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି NTA ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ହୋଇଥିବା NET UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ May 12 ବାତିଲ କରାଯାଇଥିଲା। CBI ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ BJP ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ April 8 ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
3: ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସତର୍କ କରାଇଛନ୍ତି, ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି, ୱାଶିଂଟନ୍ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା ଅଷ୍ଟମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ, ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ ଅଗଷ୍ଟ 1ରୁ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁ ରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବା ବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014ରେ ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃଆରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି, ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗାନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7ରୁ 8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
4: ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସ୍ୱାସ୍ଥ୍ୟ ଓ ଜୀବନ। ଆଜି ଏଥିରେ ରହିଛି ଏକ ଆଲୋଚନା ବିଷୟ ରହିଛି, ରକ୍ତଦାତା ଜୀବନଦାତା। ଆଲୋଚନାରେ ସାମିଲ ହୋଇଛନ୍ତି ଡକ୍ଟର ପଣ୍ଡିତ ସାହୁ, ଡେପୁଟି ସୁପରିଟେଣ୍ଡେଣ୍ଟ RGH ରାଉରକେଲାରୁ। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
5: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
6: କଣ କହୁନୁ,
5: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
6: ଆଉ ଇଲେକ୍ଟ୍ରି ବିଲ୍,
5: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
7: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
8: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମରେ ରହିଛି ଆକାଶବାଣୀକୁ 90 ବର୍ଷ ପୂରଣ ସମ୍ପର୍କରେ ବାର୍ତ୍ତା। ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ରକ୍ତଦାତା ଜୀବନଦାତା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: শ্রোতা বন্ধু, রক্ত গ্রহীতাঙ্কর রক্ত অভাব পূরণ তথা ব্লড ব্যাঙ্ক পাই রক্ত সংগ্রহ করিবারি স্বেচ্ছাকৃত রক্তদাতাঙ্কর গুরুত্বপূর্ণ ভূমিকা রহিছি। তেবে স্বেচ্ছাকৃত রক্তদান ও রক্তদাতাঙ্ক সম্পর্করে জনসচেতনতা সৃষ্টি করিবা লক্ষ্যরে প্রতিবর্ষ জুন 14 তারিখরে বিশ্ব রক্তদাতা দিবস পালিত হয়ে আসুছি। তেবে বিশ্ব রক্তদাতা দিবসকু দৃষ্টিরে রখি আজির আলোচনার বিষয় রহিছি রক্তদাতা জীবনদাতা। এ বিষয়ে আলোচনা করিবাকু আম সহিত অছন্তি রাউরকেলা সরকারি চিকিৎসালয় উপ অধীক্ষক তথা ডাক্তার পণ্ডিত সাহু। আসন্তু তাঙ্ক সহিত আলোচনা করিবা। স্যার নমস্কার।
1: নমস্কার,
0: স্বাগত আপনার আমার কার্যক্রমকু।
1: ধন্যবাদ
0: স্যার। প্রতিবর্ষ জুন মাস 14 তারিখে বিশ্ব রক্তদাতা দিবস পালিত হয়ে আসুছি, এই দিবস পালনের লক্ষ্য কোণ এ বিষয়ে কিছু কহবে?
1: প্রতিবর্ষ জুন 14 তারিখ আমার সাইন্টিস্ট কার্ল লান্ডস্টেন জন্মদিনক বিশ্ব রক্তদাতা দিবস উপরে পালন করা যাচ্ছে। এই দিবস চয়নের মুখ্য উদ্দেশ্য হল বিশ্বস্তরের সচেতনতা সৃষ্টি করা, কিপর শুদ্ধ নিরাপদ ব্লড এবং ব্লড ট্রান্সফিউজন করা যাব, তা সহিত আমার যে স্বেচ্ছাকৃত রক্তদাতা মানে অছন্তি তাঙ্কু আহুরি অধিকরু অধিকতর উৎসাহিত করিবা পাই এই দিবস পালনর মূল লক্ষ্য।
0: আজ্ঞা।
1: রক্তদান এক সামূহিক কার্য, এতিরে যোগদান করন্তু এবং জীবন বঞ্চান্তু।
0: আজ্ঞা।
1: আমি সমস্ত একাঠি হবা এবং কিপর স্বেচ্ছাকৃত রক্তদানকু স্ট্রেংথেন করিবা এবং লোকঙ্কু মৃত্যুমুখরু আমি বঞ্চাই পারিবা।
0: আজ্ঞা।
1: এবং জাতীয় তথা আন্তর্জাতিক স্তরের এই যে রক্তদান কার্যক্রম কিপর অধিক স্ট্রেংথেন করা যাই পারিব সরকারি তথা বেসরকারি স্তরের লক্ষ্য রয়েছে।
0: রক্তদান জীবনদান, সে দৃষ্টি রক্তদাতা জীবনদাতা এর যথার্থতা কেতে রয়েছে?
1: এর যথার্থতা যথেষ্ট অধিক রয়েছে, কারণ গোটিয়ে রক্তদাতা যেতলে আসুছি তার সে খুশি মনরে গোটে রক্তদান করছি, সে রক্ত আউ গোটে লোকের জীবন বঞ্চাই পারুছি। যেতলে গোটে শুখিলা মুহে হস ফুটুছি, সে রক্তদাতা কু সে তার বহুত শ্রদ্ধাসুমন অর্পণ করুছি, যেটা কি সে রক্তদাতা প্রতি তার সে যে শ্রদ্ধাসুমন মানে বাস্তবরে তা প্রতি তাকু শান্তি এবং দান করুছি। তেণু রক্তদাতা বাস্তবরে জীবনদাতা।
0: আজ্ঞা।
1: কারণ যে রক্তদাতা যে রোগীটিকে রক্ত দেলা সে তার যে আশিষ সেই রক্তদাতা প্রতি যাচ্ছে।
0: আজ্ঞা।
1: তেমন বাস্তবরে রক্তদান জীবনদান এবং রক্তদাতা জীবনদাতা,
0: যেহেতু সে জনকর জীবন রক্ষা করুছে
1: রক্ষা করুছে।
0: বর্তমান সময়ে রক্ত ও রক্তদানের আবশ্যকতা কেতে রয়েছে এবং কাহিকি এই আবশ্যকতাকে কিভাবে ভাবে পূরণ করিহেব?
1: বর্তমান সময়ে আমার রক্তর আবশ্যকতা এবং রক্তদান, প্রথমে মু কহিবি রক্তর আবশ্যকতা তো যথেষ্ট অধিক রয়েছে, যেতিকি আবশ্যকতা রয়েছে সেতিকি আমি ভরণা করি পার নয়, কারণ রক্ত কোনসি প্রকার এটা আর্টিফিসিয়ালি তৈরি হয়ে পারিব না। জনে মানুষ রক্ত দেব আউ জনে মানুষ রক্ত গ্রহণ করিব, তেণু এই যে রক্তদানর আবশ্যকতা যথেষ্ট অধিক রয়েছে, তেণু রক্তদাতা যদি রক্ত ন দেবে আউ জনে রক্ত গ্রহণকারী লোক রক্ত পাই পারিব না, তেণু ইয়াকু আমি পূরণ করিয়া পাই মু আহ্বান করিব আমার যুববর্গঙ্কু মেনলি সেমানে আগকু আসিবা দরকার এবং প্রতিবর্ষ নিয়মিত অন্তরে রক্তদান করিবা দরকার, এই আবশ্যকতাকে পূরণ করিবা পাই রক্তদান করিবা দরকার।
0: তবে স্যার রক্তদান কেউ মানে করি পারিবে, এতিপাই কিছি বয়সের সীমা রহিছি কি, আর রক্তদান করিবা পাই কিছি নীতি নিয়ম রহিছি কি? পুরুষ নারী যেমতি নিশা সেবন করুথবা ব্যক্তি রক্তদান করি পারিবে কি?
1: রক্তদান করিবা পাই আমার নিয়ম রহিছি।
0: আজ্ঞা।
1: রক্তদান উভয় পুরুষ ও নারী দান করি পারিবে, ইয়া পাই বয়স সীমা হলা 18 বর্ষ-65 বর্ষ এবং সে সম্পূর্ণ ভাবে শারীরিক ও মানসিক ভাবে সুস্থ থিবে, তাঙ্কর হিমোগ্লোবিন স্তর 12.5 গ্রাম অধিক রহিথিব, তাঙ্কর ব্লড প্রেসর নর্মাল থিব, সিস্টোলিক ব্লড প্রেসর 100-160 ভিতরে থিব, ডায়াস্টোলিক ব্লড প্রেসর 60-100 ভিতরে রহিব, তাঙ্কর নাড়ির গতি 50-100 রহিথিব, তাঙ্কর টেম্পারেচার সাধারণ রহিথিব এবং সে কোনসি প্রকার ক্রনিক ডিজিজরে পীড়িত নথিবে এবং কোনসি প্রকার নিশা সেবন করুনথিবে, তেনু এই ক্ষেত্রে বহুত পুরুষ এবং স্ত্রী রক্তদান করিপারিবে।
0: ଯେଉଁ ଆପଣ କହିଲେ କ୍ରୋନିକ୍ ଡିଜିଜ୍ ଯେଉଁମାନଙ୍କର ଥିବ ସେମାନେ ରକ୍ତଦାନ କରିପାରିବେନି, ତ କ୍ରୋନିକ୍ ଡିଜିଜ୍ କେଉଁ
1: କ୍ରୋନିକ୍ ଡିଜିଜ୍ ଟ୍ୟୁବରକ୍ୟୁଲୋସିସ୍ ପେସେଣ୍ଟ ଥିବ କିମ୍ବା କ୍ରୋନିକ୍ ଜଏଣ୍ଟ ପେନ୍ ଥିବ, ସ୍କିନ୍ ଡିଜିଜେସ୍ ଥିବ, ଏମାନେ ଦେଇପାରିବେ ନାହିଁ। ଡାଇବେଟିସ୍, ଇନ୍ସୁଲିନ୍ ଡିପେଣ୍ଡେଣ୍ଟ ଡାଇବେଟିସ୍ ଯେଉଁମାନେ ଇନ୍ସୁଲିନ୍ରେ ରହୁଛନ୍ତି ସେମାନେ ଦେଇପାରିବେନି, କିମ୍ବା ଯେଉଁମାନଙ୍କର ବ୍ଲଡ଼୍ ପ୍ରେସର୍ ତା ସଙ୍ଗେ ସଙ୍ଗେ ହାର୍ଟର ପ୍ରୋବ୍ଲେମ୍ ଥିବ ସେମାନେ ବି ଦେଇପାରିବେ ନାହିଁ। ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ HIV ପେସେଣ୍ଟ ମାନେ ସମ୍ପୂର୍ଣ୍ଣ ଭାବରେ କେବେ ବି ରକ୍ତଦାନ କରିପାରିବେ ନାହିଁ।
0: ଆପଣ ଯେମିତି କହିଲେ ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନଙ୍କର ବୟସ ସୀମା ରହୁଛି, ଆଉ ସେମାନେ କିଛି ନୀତି ନିୟମ ମଧ୍ୟରେ ରହିବାକୁ ପଡ଼ିବ, ଆଉ କିଛି ତାଙ୍କର ଯଦି କ୍ରୋନିକ୍ ଡିଜିଜ୍ ଯେମିତି ଆପଣ କହିଲେ କେଉଁ କେଉଁ ଗୁଡ଼ାକୁ କ୍ରୋନିକ୍ ଡିଜିଜ୍ କୁହାଯାଉଛି, ସେଇ ଡିଜିଜ୍ ଯଦି ସେମାନଙ୍କୁ ଥାଏ ବା ସେମାନେ ସେଇ ରୋଗରେ ପୀଡ଼ିତ ଥାନ୍ତି ତେବେ ସେମାନେ କୌଣସି ମତେ ରକ୍ତଦାନ କରିପାରିବେ ନାହିଁ। ତେବେ ସାର୍ କହିବେ ଜଣେ ରକ୍ତଦାନ କରିବାକୁ ଚାହିଁଲେ କିପରି ଭାବରେ ଓ କେଉଁଠି ଯାଇ କରିପାରିବେ?
1: ଜଣେ ବ୍ୟକ୍ତି ଯଦି ରକ୍ତଦାନ କରିବାକୁ ଚାହୁଁଛନ୍ତି ସେ ନିକଟସ୍ଥ ବ୍ଲଡ଼୍ ବ୍ୟାଙ୍କ ମାନେ ରକ୍ତ କେନ୍ଦ୍ରକୁ ଯାଇ ତାଙ୍କର ରକ୍ତଦାନ କରିପାରିବେ।
0: ଆଜ୍ଞା,
1: ରକ୍ତ କେନ୍ଦ୍ରରେ ଆମର ଯେଉଁ କାଉନସିଲର ଅଛନ୍ତି, ପ୍ରଥମେ ସେ କାଉନସିଲର ତାଙ୍କୁ କିଛି ରକ୍ତଦାନ ସମ୍ବନ୍ଧୀୟ କ୍ୱେଶ୍ଚିନିୟର ନିୟମାବଳୀ ତାଙ୍କୁ ପଢ଼ିବାକୁ ଦେବେ, ସେ ତାକୁ ପୂର୍ଣ୍ଣ କରିବେ। ପୂର୍ଣ୍ଣ କଲା ପରେ ତାପରେ ଆମର ମେଡ଼ିକାଲ ଅଫିସର ଯିଏ ଅଛନ୍ତି ତାଙ୍କୁ ଏକ୍ଜାମିନେସନ୍ କରିବେ, ତାଙ୍କର ବ୍ଲଡ଼୍ ପ୍ରେସର, ଟେମ୍ପରେଚର୍, ପଲ୍ସ ଏବଂ ତାଙ୍କର ହିମୋଗ୍ଲୋବିନ୍ର ସ୍ତର ଯାଞ୍ଚ କରିବେ। ଯାଞ୍ଚ କଲା ପରେ ତାଙ୍କୁ ରକ୍ତଦାନ ପାଇଁ ଯୋଗ୍ୟ ବିବେଚିତ କଲେ ସେ ରକ୍ତଦାନ କରିପାରିବେ।
0: ସାର୍, ପୁରୁଷମାନଙ୍କର ହିମୋଗ୍ଲୋବିନ୍ ଆଉ ନାରୀମାନଙ୍କର ହିମୋଗ୍ଲୋବିନ୍ ସମାନ ଥିବା ଦରକାର ନା ତାଙ୍କର ଅନ୍ୟ ରହିବାର?
1: ନାଇଁ ନାଇଁ, ରକ୍ତଦାନ କରିବା ପାଇଁ ପୁରୁଷ କିମ୍ବା ନାରୀ ଦୁଇଜଣ ଯାକର 12.5 ଗ୍ରାମ ହିମୋଗ୍ଲୋବିନ୍ ପର୍ ଡେସିଲିଟର ରହିବା ଦରକାର।
0: ଆଜ୍ଞା, ତେବେ ସେମାନେ ରକ୍ତଦାନ କରିବେ,
1: ତାପରେ ଯେ ସେମାନେ ରକ୍ତଦାନ କରିପାରିବେ।
0: ତେବେ ଜଣେ ସୁସ୍ଥ ବ୍ୟକ୍ତି ଗୋଟିଏ ସମୟରେ କେତେ ପରିମାଣର ରକ୍ତଦାନ କରିପାରିବେ, ସେ ପୁଣି କେତେ ଦିନ ଅନ୍ତରରେ ରକ୍ତଦାନ କରିପାରିବେ?
1: ଜଣେ ସୁସ୍ଥ ବ୍ୟକ୍ତି ପ୍ରତ୍ୟେକ ଥର 350 ml ରକ୍ତ ଦାନ କରିପାରିବେ।
0: ଆଜ୍ଞା,
1: ଏବଂ ପୁରୁଷ କ୍ଷେତ୍ରରେ ପ୍ରତି 90 ଦିନରେ ସେ ଥରେ ରକ୍ତଦାନ କରିପାରିବେ, ଏବଂ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ସେ ପ୍ରତ୍ୟେକ 120 ଦିନରେ ଥରେ ରକ୍ତଦାନ କରିପାରିବେ।
0: ତେବେ ସାର୍ ଏଇଠି କହିବେ ରକ୍ତଦାନ ପୂର୍ବରୁ ରକ୍ତଦାତାଙ୍କୁ କେଉଁ କେଉଁ କଥା ପ୍ରତି ସତର୍କ ତଥା ସଚେତନ ରହିବାର ଆବଶ୍ୟକତା ରହିଛି?
1: ରକ୍ତଦାନ ପୂର୍ବରୁ ରକ୍ତଦାତା ନିହାତି 4 ଘଣ୍ଟା ଆଗରୁ ସେ ଖାଇଥିବା ଦରକାର, ତା ଆଗରୁ କୌଣସି ମାଦକ ଦ୍ରବ୍ୟ ପାନ କରିନଥିବେ, ଏବଂ ତାଙ୍କର କୌଣସି କ୍ରୋନିକ୍ ଡିଜିଜ୍ ନଥିବ ସେଟା ସେ ଡାକ୍ତରଙ୍କୁ ମାନେ ପରିଷ୍କାର ଭାବରେ କହିବେ, ଏବଂ ତା ପୂର୍ବରୁ ସେ ତାଙ୍କର ଠିକ୍ ଭାବରେ ସେ ନିଦ୍ରା ଯାଇଥିବେ, ଶୋଇଥିବେ, ଏବଂ ସମ୍ପୂର୍ଣ୍ଣ ମାନସିକ ଓ ଶାରୀରିକ ଭାବରେ ସେ ସୁସ୍ଥ ରହିଥିବା ଦରକାର।
0: ଏଇଟା ଆପଣ ତ ରକ୍ତଦାନ ପୂର୍ବରୁ ସତର୍କତା ସମ୍ପର୍କରେ କହିଲେ, ରକ୍ତଦାନ ପରେ ଜଣେ ରକ୍ତଦାତାଙ୍କର କିଛି ଅସୁବିଧା ହେବାର ସମ୍ଭାବନା ଥାଏ କି?
1: ରକ୍ତଦାନ ପରେ କୌଣସି ଅସୁବିଧାର ସମ୍ଭାବନା ନଥାଏ, ଏହା କେବଳ ମାନସିକ ମାତ୍ର, କାରଣ ଆମର ପ୍ରତି ପୁରୁଷ ଦେହରେ 76 ml ପର୍ kg ବଡ଼ି ୱେଟ୍ ବ୍ଲଡ଼୍ ରହୁଛି, ଏବଂ ସ୍ତ୍ରୀ ଲୋକ ଦେହରେ 66 ml ପର୍ kg ବଡ଼ି ୱେଟ୍ ବ୍ଲଡ଼୍ ରହୁଛି। ଆମର ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ, ଦୈନନ୍ଦିନ କାମ ପାଇଁ ପ୍ରତି ପୁରୁଷ ସ୍ତ୍ରୀର 50 ml ବ୍ଲଡ଼୍ ଆବଶ୍ୟକ ହୋଇଥାଏ। ପୁରୁଷ କ୍ଷେତ୍ରରେ 26 ml ଓ ସ୍ତ୍ରୀ ଲୋକ କ୍ଷେତ୍ରରେ 16 ml ଅଧିକା ବ୍ଲଡ଼୍ ରହୁଛି, ତେଣୁ ସେହି 16 ml ବ୍ଲଡ଼୍ରୁ ଆପଣ ଗୋଟେ ଥରରେ 5 ml-8 ml ବ୍ଲଡ଼୍ ପର୍ kg ଦାନ କରୁଛନ୍ତି, ତେଣୁ ସେତିକି ବ୍ଲଡ଼୍ 300 ml-350 ml ବ୍ଲଡ଼୍ ଆପଣ ଦାନ କରିବା ଦ୍ୱାରା ଆପଣଙ୍କର କୌଣସି ଅସୁବିଧା ହେବାର ସମ୍ଭାବନା ନାହିଁ। ତେଣୁ ବାସ୍ତବରେ ରକ୍ତଦାନ ପରେ ରକ୍ତଦାନ କିଛି ଅସୁବିଧା ହୋଇନଥାଏ।
0: କିଛି ମାଇନର ଅସୁବିଧା ଯେମିତି ମୁଣ୍ଡ ବୁଲେଇବା କି କ'ଣ ଏମିତି କିଛି ଥାଏ?
1: ସେସବୁ ମାନେ ମାଇନର ଏଲିମେଣ୍ଟସ ହୋଇଥାଏ, କିନ୍ତୁ ସେସବୁ କିଛି ତା'ର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଏ ନାହିଁ। ସେସବୁ ପ୍ରଥମେ ଯେତେବେଳେ ରକ୍ତଦାତା ଜଣେ ଯାଉଛନ୍ତି ତା'ର ଭୟରେ ସେ ମାନେ ମୁଣ୍ଡ ବୁଲେଇବା କିମ୍ବା ତାଙ୍କୁ ଟିକେ ବାନ୍ତି ଲାଗିବା ଏସବୁ ଜିନିଷ ସେମାନେ ଫିଲ୍ କରନ୍ତି, କିନ୍ତୁ ସେଇଟା ମାନେ ସେମିତି କିଛି ରକ୍ତଦାନର ସେମିତି କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ସେଇଟା।
0: ତେବେ ସାର୍ କହିବେ କିଛି ଲୋକଙ୍କ ଧାରଣା ରକ୍ତଦାନ ପରେ ରକ୍ତଦାତାଙ୍କ ଶରୀରରୁ ରକ୍ତ କମିଯାଏ, ଶରୀର ଦୁର୍ବଳ ହୋଇଯାଏ, ଏହା କେତେ ଦୂର ଠିକ୍?
1: ଏହା ସମ୍ପୂର୍ଣ୍ଣ ଅମୂଳକ। ରକ୍ତଦାନ ପରେ ଶରୀର ଦୁର୍ବଳ ହୋଇଯିବା କିମ୍ବା ଆମକୁ ରକ୍ତଦାନ କରିବା ଦ୍ୱାରା ଯେଉଁ ଇଏ ହେଉଛି ଏସବୁ ତାଙ୍କର ମାନସିକ ମାତ୍ର, ରକ୍ତଦାନ ପରେ ଶରୀର ଦୁର୍ବଳ ହେବାର କିଛି ନଜିର ନାହିଁ। ତାଙ୍କୁ ରକ୍ତଦାନ ପୂର୍ବରୁ ଏସବୁକୁ ଆମର ବୁଝେଇବାର ଆବଶ୍ୟକତା ଅଛି। ଜଣେ ଯଦି ମାନସିକ ଭାବରେ ଦୃଢ଼ ନିଶ୍ଚିତ ରହିବ ଏସବୁ ତାଙ୍କୁ କିଛି ଲାଗେ ନାହିଁ।
0: ତେବେ ସାର୍ ଏଇଠି କହିବେ ରକ୍ତଦାନ କଲେ ରକ୍ତଦାତାଙ୍କୁ କିଛି ଟଙ୍କା ବା କିଛି ବିଶେଷ ସୁବିଧା ସୁଯୋଗ ମିଳିଥାଏ କି?
1: ରକ୍ତଦାନ ପାଇଁ କୌଣସି ପ୍ରକାର ମାନେ ଟଙ୍କା କିମ୍ବା ପଇସା ପତ୍ରର ଦିଆଯାଏ ନାହିଁ।
0: ଆଜ୍ଞା
1: କେବଳ ସୁବିଧା ହେଲା, ଜଣେ ରକ୍ତଦାତା ଯେତେବେଳେ ବ୍ଲଡ଼ ବ୍ୟାଙ୍କ ଆସୁଛି ତାଙ୍କର ଯେତେବେଳେ ରକ୍ତ ତାଙ୍କର ପରିବାରବର୍ଗ କି ତାଙ୍କୁ ରକ୍ତ ଆବଶ୍ୟକ ହୁଏ ସେତେବେଳେ ଆମେ ତାଙ୍କ ପାଇଁ କିପରି ଯୋଗାଡ଼ କରାଯାଇପାରିବ ସେଥିପାଇଁ ଆମେ ବ୍ୟବସ୍ଥା କରିଥାଉ ଏବଂ ତାଙ୍କୁ ଗୋଟିଏ ପ୍ରୋତ୍ସାହନ ପାଇଁ ସାର୍ଟିଫିକେଟ୍ ଏବଂ ବିଭିନ୍ନ ସମୟରେ ମୋମେଣ୍ଟୋ ପ୍ରଦାନ କରାଯାଇଥାଏ। ବାସ୍ତବରେ ରକ୍ତଦାନ ହେଉଛି ପୁଣ୍ୟଦାନ, ତାର ପ୍ରତିଦାନ ଆମେ ଦେଇପାରିବା ନାହିଁ, ତେଣୁ କେବଳ ସେ ଯେଉଁ ରକ୍ତଦାତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ତାଙ୍କୁ ଭଗବାନଙ୍କ ନିକଟରେ ତାଙ୍କୁ ଆଶିଷ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିବା ତ ଅନ୍ୟ କିଛି ଦାନ ଦିଆଯାଏ ନାହିଁ। ରକ୍ତଦାନ କରିବା ପାଇଁ କୌଣସି ପଇସାପତ୍ର ଦିଆଯାଏ ନାହିଁ, ସେମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାତାମାନେ ଆସି ରକ୍ତ ଦିଅନ୍ତି।
0: ତେବେ ରକ୍ତ ଦେବାବେଳେ ଓ ରକ୍ତ ନେବାବେଳେ କେଉଁ କେଉଁ କଥା ପ୍ରତି ସଚେତନ ରହିବା ନିହାତି ଜରୁରୀ?
1: ମୁଁ କହିଥିଲି ଆଗରୁ ରକ୍ତ ଦେଲାବେଳେ ଆମର ଜେନେରାଲ ଚେକଅପ୍ କରିବା ଦରକାର ଏବଂ ତା କ୍ୱେଶ୍ଚିନ୍ ନିୟମାବଳୀକୁ ସେ ପୂରଣ କରିବେ ଏବଂ ରକ୍ତ ନେଲାବେଳେ ଆମର ଯେଉଁ ରୋଗୀଟି ରକ୍ତ ନେଉଛି ତାର ଡିଟେଲ୍ସ ଆମକୁ ଦେଖିବାକୁ ପଡ଼ିବ, କିପରି ଠିକ୍ ଲୋକ ଠିକ୍ ରକ୍ତ ତାକୁ ମାନେ ସେ କିପରି ପାଇପାରିବ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ରକ୍ତ ପ୍ରତି ଯେଉଁ ରକ୍ତ ୟୁନିଟ୍ ତାଙ୍କୁ ଯେତେବେଳେ ଆମେ ରୋଗୀକୁ ଦେଉଛୁ ଆମର ସ୍କ୍ରିନିଂ ଟେଷ୍ଟ କରାଯାଏ, ତା'ର ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, HIV 1 ଆଣ୍ଡ 2, ମ୍ୟାଲେରିଆ ଏବଂ ଭିଡ଼ିଆର ଟେଷ୍ଟଟା ନିଶ୍ଚିତ କରାଯିବ, ସେଇଟା ସିରୋ ନେଗେଟିଭ ହେବା ଦରକାର ଆବଶ୍ୟକ। ତତ୍ ସଙ୍ଗେ ସଙ୍ଗେ ଗ୍ରୁପ୍ ସ୍ପେସିଫିକ୍ ଏ ଗ୍ରୁପ୍ର ଲୋକକୁ ଏ ଗ୍ରୁପ୍, ବି ଗ୍ରୁପ୍ ଲୋକକୁ ବି ଗ୍ରୁପ୍, ଓ ଗ୍ରୁପ୍କୁ ଓ ଗ୍ରୁପ୍ ଏବଂ ଏବିକୁ ଏବି ଗ୍ରୁପ୍ର ବ୍ଲଡ଼ ଠିକ୍ କ୍ରସ୍ ମ୍ୟାଚ୍ କରିକିନା ଦିଆଯିବାର ଆବଶ୍ୟକତା ପଡ଼ିଥାଏ। ପ୍ରତ୍ୟେକ ଥର ଯେତିକି ଥର ରକ୍ତଦାତା ରକ୍ତଦାନ କରିବେ କିମ୍ବା ଯେତିକି ଥର ଆପଣ ରକ୍ତ ଗ୍ରହିତା ରକ୍ତ ଗ୍ରହଣ କରିବେ ପ୍ରତ୍ୟେକ ଥର ତାଙ୍କର ରକ୍ତର ଗ୍ରୁପିଂ ଟେଷ୍ଟ କରାଯାଏ ଏବଂ ପ୍ରତ୍ୟେକ ଥର ରକ୍ତ ଗ୍ରହିତାକୁ କ୍ରସ୍ ମ୍ୟାଚ୍ କରି ବ୍ଲଡ଼ ଦିଆଯାଏ, ଯେପରି କୌଣସି ପ୍ରକାର ବିଘଟନ ନ ହେବ ସେଥିପ୍ରତି ସମ୍ପୂର୍ଣ୍ଣ ଯତ୍ନବାନ ହୋଇ ଆମକୁ ରକ୍ତ ଦେବାକୁ ପଡ଼ିଥାଏ।
0: ଆଜ୍ଞା, ରକ୍ତର ଆବଶ୍ୟକତା ବିଶେଷ କରି କେତେବେଳେ ପଡ଼ିଥାଏ?
1: ରକ୍ତର ଆବଶ୍ୟକତା ପ୍ରତ୍ୟେକ ସମୟରେ ତ ଅଛି, ମୁଖ୍ୟତଃ କୌଣସି ଆକ୍ସିଡେଣ୍ଟ ସମୟରେ କିମ୍ବା ମାଆଟି ଯେତେବେଳେ ତା'ର ପ୍ରସୂତି ଗୃହରେ ତା'ର ମାନେ ଗର୍ଭ ଯନ୍ତ୍ରଣା ସମୟରେ ତା'ର ବ୍ଲିଡ଼ିଂ ହୋଇଥାଏ ସେତେବେଳେ ବହୁତ ଆବଶ୍ୟକ ରହିଥାଏ, ଏବଂ କିଛି ଆମର ରୋଗୀ ଅଛନ୍ତି ଯେପରି ସିକିଲ୍ ସେଲ୍, ଥାଲାସିମିଆ ଏବଂ ହେମୋଫିଲିଆ ପେସେଣ୍ଟ, ସେମାନେ ସମ୍ପୂର୍ଣ୍ଣ ଭାବରେ ନିୟମିତ ଅନ୍ତରରେ ରକ୍ତ ଗ୍ରହଣ କରିଥାନ୍ତି, ତେଣୁ ସେମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଯଥେଷ୍ଟ ଅଧିକ ରହିଥାଏ।
0: ତେବେ ସାର୍ ଏଇଠି କହିବେ, ବର୍ତ୍ତମାନ ସମୟରେ ରକ୍ତଦାନ କରିବାକୁ ନେଇ ଲୋକମାନେ କେତେ ସଚେତନ ଅଛନ୍ତି, ରକ୍ତଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ କେତେ ଆଗ୍ରହ ଅଛି?
1: ଦିନକୁ ଦିନ ଲୋକମାନେ ବହୁତ ସଚେତନ ହେଲେଣି ଏବଂ ଏବେ ଲୋକମାନେ ତାଙ୍କର ଜନ୍ମଦିନରେ, ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ଘରେ ଘରେ ସେମାନେ ରକ୍ତଦାନ କରିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି। କିଛି ବ୍ୟକ୍ତି ତାଙ୍କର ସ୍ୱାମୀ ସ୍ତ୍ରୀ ଏବଂ ସପରିବାର ଯାଇ ରକ୍ତଦାନ ବି କରୁଛନ୍ତି, ବିବାହ ବାର୍ଷିକୀରେ ବି ଆସି ସେମାନେ ରକ୍ତଦାନ କରୁଛନ୍ତି, ତେଣୁ ସଚେତନତା ଯଥେଷ୍ଟ ମାତ୍ରାରେ ବଢ଼ିଛି ଏବଂ ଲୋକମାନେ ଆସି ରକ୍ତଦାନ ବ୍ଲଡ଼ ବ୍ୟାଙ୍କରେ ବି କରୁଛନ୍ତି, ଛୋଟ ଛୋଟ କ୍ୟାମ୍ପ ମାଧ୍ୟମରେ ବି ସେମାନେ ଆସି ରକ୍ତଦାନ କରୁଛନ୍ତି।
0: ତେବେ ବ୍ଲଡ଼ ବ୍ୟାଙ୍କ ବିଷୟରେ କିଛି କହିବେ, ବ୍ଲଡ଼ ବ୍ୟାଙ୍କ କେଉଁଠି କେଉଁଠି ଅଛି, ବ୍ଲଡ଼ ବ୍ୟାଙ୍କରୁ ରକ୍ତ ନେବା ଓ ଦେବା ପାଇଁ କ'ଣ ସବୁ ନୀତି ନିୟମ ରହିଛି?
1: ଆମର କେତେ ଗୁଡ଼ିଏ ସରକାରୀ ଆମର ସରକାରଙ୍କ ଦ୍ୱାରା ମାନେ ପ୍ରତି ଜିଲ୍ଲା ହେଡ଼କ୍ୱାର୍ଟରରେ ଏବଂ ସବ୍ଡିଭିଜନ ହେଡ଼କ୍ୱାର୍ଟରରେ ଏବେ ବ୍ଲଡ଼ ବ୍ୟାଙ୍କ ସ୍ଥାପନ କରାଯାଇଛି। ତତ୍ ସଙ୍ଗେ ସଙ୍ଗେ ଆମର ଯେଉଁ ପ୍ରାଇଭେଟ ହସ୍ପିଟାଲ୍ସ ଅଛି ସେମାନଙ୍କ ପାଖରେ ବି ସବୁ ବ୍ଲଡ଼ ବ୍ୟାଙ୍କ ସବୁ ରହିଛି। ତତ୍ ସଙ୍ଗେ ସଙ୍ଗେ ରକ୍ତର ପୃଥକୀକରଣର ବ୍ୟବସ୍ଥା ବି ମଧ୍ୟ ଆମର ପ୍ରତ୍ୟେକ ମେଡ଼ିକାଲ କଲେଜରେ ହୋଲ୍ ବ୍ଲଡ଼ ବ୍ୟାଙ୍କ ଏବଂ ବ୍ଲଡ଼ କମ୍ପୋନେଣ୍ଟ ସେପାରେସନ୍ ୟୁନିଟ୍ ସବୁ ରହିଛି ଏବଂ ବ୍ଲଡ଼ ବ୍ୟାଙ୍କରୁ ରକ୍ତ ନେବା ଦେବା ପାଇଁ ସବୁ ମୁଁ ଯେଉଁ କହିଲି ଆମର ସରକାରୀ ନିୟମାବଳୀ ସବୁ ରହିଛି, ତେଣୁ ସେଇ ନିୟମାବଳୀକୁ ଆମେ ଯେଉଁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜର SOP ଅଛି SOPକୁ ଫଲୋଅପ୍ କରି ରକ୍ତ ଦିଆଯାଉଛି।
0: ସାର୍, ଯେତେବେଳେ ଜଣକୁ ଆବଶ୍ୟକ ପଡ଼ିଥାଏ ରକ୍ତ ନେବାର ଏବଂ ସେ ବ୍ଲଡ଼ ବ୍ୟାଙ୍କରୁ ଆଣିବାକୁ ଚାହୁଁଥାନ୍ତି, ତେବେ କୌଣସି ଅର୍ଥରାଶି ଦେଇଥାନ୍ତି କି?
1: ଆପଣ ଜାଣିଛନ୍ତି ଆମର ଓଡ଼ିଶା ସରକାର ବର୍ତ୍ତମାନ ସରକାରୀ ଚିକିତ୍ସାଳୟରେ ଯେଉଁ ରୋଗୀମାନେ ଚିକିତ୍ସା ହେଉଛନ୍ତି, ସରକାରୀ ଚିକିତ୍ସାଳୟରେ ଯେତିକି ସବୁ ରୋଗୀ ଚିକିତ୍ସା ହେଉଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ରୂପରେ ରକ୍ତ ଦିଆଯାଉଛି,
0: ତାଙ୍କ ପାଇଁ କୌଣସି ଅର୍ଥରାଶି
1: ସେମାନଙ୍କୁ କୌଣସି ଅର୍ଥରାଶି ପୈଠ କରିବାକୁ ପଡ଼ୁନାହିଁ। ଆଉ ଗୋଟେ ବି ମୁଁ କହି ରଖୁଛି, ଏ ଆଗରୁ ମୁଁ କହିଥିଲି ଯେ ଆମର ଥାଲାସିମିଆ, ସିକିଲ୍ ସେଲ୍, ହେମୋଫିଲିଆ ପେସେଣ୍ଟ ମାନେ ସେମାନେ ବି କୌଣସି ଅର୍ଥରାଶି ରକ୍ତ ଗ୍ରହଣ ପାଇଁ ପୈଠ କରିବେନି, କିନ୍ତୁ ସେମାନଙ୍କ ଗସ୍ତ ଖର୍ଚ୍ଚ ବାବଦରେ ସେମାନଙ୍କୁ ପଇସା ମିଳୁଛି, ସେମାନଙ୍କୁ ସରକାର ଦେଉଛନ୍ତି।
0: ତେବେ ରକ୍ତ ସଂଗ୍ରହ ରକ୍ତଦାନ ଅଭିଯାନ ଏକ ସାମୂହିକ ପ୍ରୟାସ, ଏଥିପାଇଁ ସହଯୋଗିତା, ସହଭାଗିତା ଏବଂ ସଚେତନତାର ଆବଶ୍ୟକତା କେତେ ରହିଛି?
1: ବାସ୍ତବିକ ଠିକ କଥା କହିଲେ ଆପଣ, ଆମର ଏ ଯେଉଁ ରକ୍ତ ସଂଗ୍ରହ ରକ୍ତଦାନ ଅଭିଯାନ ଏକ ସାମୂହିକ ପ୍ରୟାସ।
0: ଆଜ୍ଞା,
1: ରକ୍ତ ଯେହେତୁ କୌଣସି ଫ୍ୟାକ୍ଟ୍ରି ତିଆରି ହୋଇପାରିବ ନାହିଁ, ଆର୍ଟିଫିସିଆଲ ତିଆରି ହୋଇପାରିବ ନାହିଁ, ତେଣୁ ମୁଁ ଆଗରୁ କହିଥିଲି ଜଣେ ରକ୍ତଦାତା ଦାନ କଲେ ଆମର ରକ୍ତ ଗ୍ରହିତାମାନେ ରକ୍ତ ପାଇବେ।
0: ଆଜ୍ଞା,
1: ତେଣୁ ଏସବୁ ଆମର ଯେଉଁ ମାନେ ସଂଗଠନ ସବୁ ରହିଛନ୍ତି, ଆମ ଓଡ଼ିଶା ଜୀବନ ବିନ୍ଦୁ, ରୋଟାରୀ କ୍ଲବ ଏବଂ ବହୁତ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ସ ଅଛନ୍ତି, ଛୋଟ ଛୋଟ କ୍ଲବ୍ସ ଅଛନ୍ତି, ଆଉ ଗୁଡ଼ାଏ ମାନେ ସରକାରୀ ଅନୁଷ୍ଠାନ ବି ସବୁ ଅଛନ୍ତି, ସେମାନେ ଏଇ ରକ୍ତ ସଂଗ୍ରହ ଅଭିଯାନ ସହିତ ଯୋଡ଼ି ହୋଇଛନ୍ତି, ଆମ ସହିତ ଯୋଡ଼ି ହୋଇଛନ୍ତି, ତେଣୁ ଆମର ରକ୍ତର ଆବଶ୍ୟକତାକୁ ସେମାନେ ମେଣ୍ଟାଉଛନ୍ତି।
0: ଆଜ୍ଞା,
1: ତେଣୁ ଏଇ ଯେଉଁ ମାନେ ଅନୁଷ୍ଠାନ ମାନେ ସେସବୁ ତାଙ୍କର ସହଯୋଗିତା ଏବଂ ସହଭାଗିତା ଏବଂ ସେମାନେ ଯେଉଁ ସଚେତନତା କାର୍ଯ୍ୟକ୍ରମରେ ଆମ ସହିତ ଅଂଶୀଦାର ହୋଇଛନ୍ତି, ସେମାନେ ଏଇ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି ଏବଂ ଆମ ରକ୍ତର ଆବଶ୍ୟକତାକୁ ସେମାନେ ମେଣ୍ଟାଇ ପାରୁଛନ୍ତି।
0: ଆଜ୍ଞା, ତେବେ ଆଲୋଚନା ଶେଷରେ ବିଶ୍ୱ ରକ୍ତଦାତା ଦିବସ ପରିପ୍ରେକ୍ଷୀରେ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ବା ପରାମର୍ଶ ଦେବାକୁ ଚାହିଁବେ?
1: ବିଶ୍ୱ ରକ୍ତଦାତା ଦିବସ ଅବସରରେ ମୁଁ ସମସ୍ତ ଭାଇ ଭଉଣୀମାନଙ୍କୁ ନିବେଦନ କରିବି, ସେମାନେ ଆଗେ ଆସନ୍ତୁ ଏବଂ ଆମର ଯେଉଁ ରକ୍ତଦାନ କ୍ଷେତ୍ରରେ ସେମାନେ ଅଗ୍ରଣୀ ଭୂମିକା ନିଭାନ୍ତୁ ଏବଂ ନିୟମିତ ଅନ୍ତରରେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ, ରକ୍ତଦାନ କରି ଶୁଖିଲା ମୁହଁରେ ହସ ଫୁଟାନ୍ତୁ ଏବଂ ଜୀବନ ବଞ୍ଚାନ୍ତୁ।
0: ତେବେ ସାର୍, ଯାହା ହଉ, ଆପଣ ଆପଣଙ୍କର କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଏବଂ ରକ୍ତଦାତା ଜୀବନଦାତା ଏ ବିଷୟ ନେଇ ବହୁତ ଭଲ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ରାଉରକେଲା ତରଫରୁ ତଥା କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
1: ଧନ୍ୟବାଦ।

ହଁ ଶ୍ରୋତା ବନ୍ଧୁ, ବିଭିନ୍ନ କାରଣ ପାଇଁ ଶରୀରରୁ ରକ୍ତକ୍ଷୟ ଜନିତ ରକ୍ତର ଭରଣା କରିବା ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ଆଉ ଆବଶ୍ୟକ ହେଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ ବହୁ ପରିମାଣରେ ରକ୍ତର ଆବଶ୍ୟକତା ରହିଛି। ତେଣୁ ଜନସାଧାରଣ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଲେ ଏହି ଅଭାବ ପୂରଣ ହୋଇପାରିବ। ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କର ଜୀବନ ବଞ୍ଚାଇ ହେବ। ତେଣୁ ଆସନ୍ତୁ ସ୍ୱେଚ୍ଛାକୃତ ରକ୍ତଦାତା ସାଜି ରକ୍ତଦାନ କରିବା, ରକ୍ତ ଗ୍ରହିତାଙ୍କ ମୁହଁରେ ହସ ଫୁଟାଇବା। ଶ୍ରୋତାବନ୍ଧୁ, ଆମର ଏହି କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ଯୋଗେ। ଶ୍ରୋତାବନ୍ଧୁ, ଏବେ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା। ଏଥିରେ ରହିଛି ଅଂଶୁଘାତ ପ୍ରତି ସତର୍କତା। ଅଂଶୁଘାତର ଲକ୍ଷଣ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ଏହାର ସତର୍କତା ହେଉଛି ଦିନ 11ଟାରୁ 3ଟା ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର ପାଇଁ ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ବା ଚିନି ଲୁଣ ସର୍ବତ ବା ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀଙ୍କୁ ପଙ୍ଖା, କୁଲର ବା AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ, ତେଣୁ ସେମାନଙ୍କ ପ୍ରତି ସଚେତନ ରୁହନ୍ତୁ।

ହଁ ଶ୍ରୋତା ବନ୍ଧୁ, ସଚେତନତା ହେଉଛି ସର୍ବସଧି। ତେଣୁ ଆରମ୍ଭରୁ ଆମେ ଆମର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇପାରିଲେ, ଆମ ସ୍ୱାସ୍ଥ୍ୟର ଯତ୍ନ ନେଇପାରିଲେ, ଆମେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାଠୁ ଦୂରେଇ ରହିପାରିବା ଏବଂ ବିତେଇ ପାରିବା ଏକ ନିରାମୟ ଜୀବନ। ଏଇଥିଲା ଶ୍ରୋତାବନ୍ଧୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଏହା ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମର ଠିକଣା ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ଶେଷ ହେଲା ସ୍ୱାସ୍ଥ୍ୟ ଓ ଜୀବନ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଏକ ସୂଚନା। ଆକାଶବାଣୀ ହେଉଛି ବହୁଜନ ହିତାୟ, ବହୁଜନ ସୁଖାୟ। ଆକାଶବାଣୀ ଆଜି ପ୍ରତିଟି ଗାଁର କୋଣ ଅନୁକୋଣରେ ପ୍ରସାରିତ ହେଉଛି। ବିଭିନ୍ନ ପ୍ରକାର ସୂଚନାଠାରୁ ଆରମ୍ଭ କରି ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରିବାରେ ଆକାଶବାଣୀ ମୁଖ୍ୟ ମାଧ୍ୟମ ପାଲଟିଛି।

ଗୀତଟି ଶୁଣିଲେ ନାଇମା ଆଲାମଙ୍କ କଣ୍ଠରେ ମୋହି ଚକ୍ରବର୍ତ୍ତୀଙ୍କ ରଚନାରୁ। ପରବର୍ତ୍ତୀ ଗୀତ ମହମ୍ମଦ ସିକନ୍ଦର ଆଲା ଏବଂ ନାଇମା ଆଲାମଙ୍କ କଣ୍ଠରେ ମୋହି ଚକ୍ରବର୍ତ୍ତୀଙ୍କ ରଚନାରୁ।

0: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଶେଷ ହେଲା ସୁଗମ ସଙ୍ଗୀତ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣା ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଓରାମ ଗୀତ, ପରିବେଷଣ କରିଛନ୍ତି ଘୁଞ୍ଚୁଆ ଓରାମ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଶଙ୍କର ଖାଲକୋ, ସିମନ ଖାଲକୋ, ବନ୍ଧନ ଖାଲକୋ, ଶୁକ୍ରା ଲାକ୍ରା, ଝକନ ଟପ୍ପୋ, ବିର୍ସି ଲାକ୍ରା, ବେଟିଆ ଓରାମ, ମାଙ୍ଗା ଓରାମ ଏବଂ ବିକାଶ ଓରାମ। ତାହେଲେ ଆସନ୍ତୁ ଶୁଣିବା ଓରାମ ଗୀତ।

ପରବର୍ତ୍ତୀ ଗୀତ କେକେ ଏବଂ ୟସିତାଙ୍କ କଣ୍ଠରେ, କୁମାରଙ୍କ ରଚନାରୁ ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ। ଆସନ୍ତୁ ଶୁଣିବା ଚଳଚ୍ଚିତ୍ର ଅଲ୍ ଦ ବେଷ୍ଟ ଟ୍ରେ ଗୀତ।

0: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
5: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କେକେ ଏବଂ ଶିଳ୍ପା ରାଓଙ୍କ କଣ୍ଠରେ, ଅନ୍ଭିତା ଦତ୍ତଙ୍କ ରଚନାରୁ ବିଶାଲ ଶେଖରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବଚନାଏ ହସିନୁ।

ପରବର୍ତ୍ତୀ ଗୀତ ସୋନୁ ନିଗମଙ୍କ କଣ୍ଠରେ, କସିର ମୁନିଆଙ୍କ ରଚନାରୁ ସାଜିଦ ୱାଜିଦ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଚଷ୍ମେ ବଦୁର।

ପରବର୍ତ୍ତୀ ଗୀତ ଅନୁରାଧା ପଡ଼ବାଲ ଏବଂ ଅଭିଷେକ ବଚ୍ଚନଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଢାଇ ଅକ୍ସର ପ୍ରେମ କେ।

ପରବର୍ତ୍ତୀ ଗୀତ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ, ଆନନ୍ଦ ବକ୍ସିଙ୍କ ରଚନାରୁ ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ହଦ୍ କର ଦି ଆପ୍ନେ।

0: ଗୀତଟି ଶୁଣୁଥିଲେ କଭି ଖୁସି କଭି ଗମ୍ ଚଳଚ୍ଚିତ୍ରରୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ। ଆକାଶବାଣୀ ରାଉରକେଲା ଏଇଠି ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ
1: ପ୍ରସ୍ତୁତ କାର୍ଯ୍ୟକ୍ରମ ରଙ୍ଗ ତରଙ୍ଗ। रंग तरंग कार्यक्रम में आप सभी का बहुत स्वागत है। मैं हूं मंजू द्विवेदी। कभी कभी इस एल्बम का गाना अनिरुद्ध झा की आवाज, इन्हीं का लिखा हुआ गाना, रिकी का संगीत।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ

0: ଯୋଜନା, ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ़ावा दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚା ଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନାଏ।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟି ଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ୍ ମାସଠାରୁ ଅସ୍ତ୍ରବିରତି ଘୋଷଣା

ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ଼ ଉପଲବ୍ଧତା ନେଇ NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ବାତିଲ କରାଯାଇଥିଲା। CBI ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 9 ଜୟଯାତ୍ରା। ଦେଶର 36 ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ। ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତିଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି।

0: ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର, ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ, ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଜଣ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ତାରିଖରେ ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ଜଣଙ୍କୁ ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10ଟି ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22ଟି ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101ଟି ଅଭିଯୋଗ ମଧ୍ୟରୁ 10ଟି ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80ଟି ଅଭିଯୋଗ ମଧ୍ୟରୁ 43ଟି ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20ଟି ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76,00,000 ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା ନାଗାଲାଣ୍ଡ ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବାବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39ଟି ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର

ସ୍ୱତନ୍ଦୁ ପରବର୍ତ୍ତୀ ଗୀତଟି ଶୁଣିବା କ୍ରୋଧ ହିଂସା ଅହଙ୍କାର କାହିଁକି ଏତେ। ଗୀତଟିକୁ ଗାଇଛନ୍ତି କୀର୍ତ୍ତନ ନାରାୟଣ ପାଢ଼ୀ ଏବଂ ରଚନା କରିଛନ୍ତି ରଘୁନାଥ ପଟ୍ଟନାୟକ।

0: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 ରୁ 28 June 2026 ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟ୍ ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୀ ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ମା ମୋର କୃପା ସାଗର ଗୀତଟି। ଗୀତଟିକୁ ଗାଇଛନ୍ତି ପ୍ରଣତି ମିଶ୍ର ଏବଂ କୀର୍ତ୍ତନ ନାରାୟଣ ପ୍ରାଢୀ। ଗୀତଟିକୁ ରଚନା କରିଛନ୍ତି ରଘୁନାଥ ପଟ୍ଟନାୟକ।

ସ୍ୱତନ୍ଦ ଏଡ଼ିଶେଷ ହେଲା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଛି ଏହାର 418ତମ ଭାଗ। ପ୍ରଯୋଜନାରେ ଅଛନ୍ତି ସୁହାସ ମହାନ୍ତି।

ଜାମ୍ବବତୀ ନନ୍ଦନ ଶାମ୍ବ ସ୍ୱୟମ୍ବର ସଭାରୁ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣଙ୍କୁ ହରଣ କରିନେଇଛନ୍ତି। କୌରବଗଣ କର୍ଣ୍ଣଙ୍କ ଅଧିନାୟକତ୍ୱରେ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ବାନ୍ଧିଛନ୍ତି। ନାରଦଙ୍କଠାରୁ ସମ୍ବାଦ ପାଇ କୁରୁଙ୍କ ସହ ବୃଷ୍ଣି ବଂଶର କଳହ ଏଡ଼ାଇ ଦେବାକୁ ସ୍ୱୟଂ ବଳରାମ ହସ୍ତିନାକୁ ଯାଇଛନ୍ତି। କୌରବମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ଅବଶ୍ୟ, କିନ୍ତୁ ଶାମ୍ବ ଲକ୍ଷ୍ମଣଙ୍କୁ ପ୍ରତ୍ୟର୍ପଣ କରିବାକୁ ଚାହିଁନାହାନ୍ତି। ବଳରାମ କୌରବଙ୍କୁ ବିନାଶ କରିବା ଉଦ୍ଦେଶ୍ୟରେ ହସ୍ତିନା ଉତ୍ପାଟନ କରିବାକୁ ତତ୍ପର ହୋଇ ଉଠିଛନ୍ତି।

ଶ୍ରୋତବନ୍ଧୁ, ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଥିଲା ଏହାର 418ତମ ଭାଗ। ପ୍ରଯୋଜନାରେ ଥିଲେ ସୁହାସ ମହାନ୍ତି। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ନାରୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ

0: ନାରୀ ମହଲ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସତ୍ୟଭାମା ପତି ଶୁଣିବା ଏହି ବିଜ୍ଞପ୍ତି ପରେ।
1: ଯାହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ।

0: ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ବିଜ୍ଞାନ ମାନବ ସଭ୍ୟତାର ଉନ୍ନତିର ମୂଳ ଆଧାର। ବିଜ୍ଞାନର ଅଗ୍ରଗତି ସହିତ ନାରୀମାନଙ୍କର ଜୀବନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଥାଏ। ଆଜିର ନାରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଓ ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଫଳତାର ସହିତ ସେ କାର୍ଯ୍ୟ କରିଆସୁଛି। ବିଜ୍ଞାନ ନାରୀମାନଙ୍କର ଦୈନନ୍ଦିନ ଜୀବନକୁ ସହଜ ଓ ସୁବିଧାଜନକ ମଧ୍ୟ କରିଛି। ବିଦ୍ୟୁତ୍ ଉପକରଣ, ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ଦ୍ୱାରା ନାରୀମାନେ ନିଜ କାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରୁଛନ୍ତି। ଶିକ୍ଷା କ୍ଷେତ୍ରରେ ବିଜ୍ଞାନର ଅବଦାନ ନାରୀମାନଙ୍କୁ ଜ୍ଞାନ ଓ ଆତ୍ମବିଶ୍ୱାସ ପ୍ରଦାନ କରିଛି। ତାଛଡ଼ା ଭଉଣୀମାନେ, ଅନ୍ୟ ପକ୍ଷରେ ନାରୀମାନେ ମଧ୍ୟ ବିଜ୍ଞାନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ଯେମିତିକି ମେରି କ୍ୟୁରୀ ପରି ବିଜ୍ଞାନୀମାନେ ବିଜ୍ଞାନ କ୍ଷେତ୍ରରେ ନାରୀଙ୍କ କ୍ଷମତାକୁ ପ୍ରମାଣ କରିଛନ୍ତି। ଆଜି ଭାରତର ଅନେକ ନାରୀ ବୈଜ୍ଞାନିକ ଦେଶର ଗୌରବ ବଢ଼ାଉଛନ୍ତି। ସେହିପରି ବିଜ୍ଞାନ ଓ ନାରୀ ପରସ୍ପର ପରିପୂରକ। ବିଜ୍ଞାନ ନାରୀଙ୍କ ସଶକ୍ତିକରଣରେ ସହାୟକ ହୋଇଥିବା ବେଳେ ନାରୀମାନେ ବିଜ୍ଞାନର ଉନ୍ନତିକୁ ଆଗକୁ ବଢ଼ାଉଛନ୍ତି। ଏହି ଦୁଇର ସମନ୍ୱୟ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ତେବେ ଭଉଣୀମାନେ, ଆଜି ଆସନ୍ତୁ ଆମେ ଆମର ଅତିଥି ଶ୍ରୀମତୀ ଗୀତାରାଣୀ ସାହୁଙ୍କଠାରୁ ଜାଣିବା ବିଜ୍ଞାନ କ୍ଷେତ୍ରରେ ନାରୀର ଅବଦାନ କ'ଣ କ'ଣ ସବୁ ରହିଛି।
1: ନମସ୍କାର ଶ୍ରୋତା ଭଉଣୀମାନେ, ଆମେ ଆଜି ଜାଣିବା ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ମାନବ ସଭ୍ୟତାର ବିବର୍ତ୍ତନ ଏବଂ ଉନ୍ନତିର ମୂଳଦୁଆ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା। ଆଦିମ ଯୁଗର ନିଆଁ ଆବିଷ୍କାରଠାରୁ ଆରମ୍ଭ କରି ଆଜିର ମହାକାଶ ବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ମାନବ ଜାତି ଯେତେ ସବୁ ଅଗ୍ରଗତି କରିଛି, ତାହା ପଛରେ ବିଜ୍ଞାନର ଅବଦାନ ଅତୁଳନୀୟ। ତେବେ ଇତିହାସର ଏକ ବଡ଼ ବିଡ଼ମ୍ବନା ହେଉଛି ଯେ ବହୁ ଶତାବ୍ଦୀ ଧରି ଏହି ଜ୍ଞାନର ସାଗରକୁ କେବଳ ପୁରୁଷମାନଙ୍କର ଏକଚାଟିଆ ଅଧିକାର ବୋଲି ବିବେଚନା କରାଯାଉଥିଲା। ସାମାଜିକ ଶୃଙ୍ଖଳା, ପିତୃ ସତରାତ୍ମକ ମନୋଭାବ ଏବଂ ରକ୍ଷଣଶୀଳ ପରମ୍ପରା ନାରୀକୁ କେବଳ ଚୁଲି ମୁଣ୍ଡରେ ଓ ଗୃହକାର୍ଯ୍ୟ ମଧ୍ୟରେ ଆବଦ୍ଧ କରିଥିଲା। କିନ୍ତୁ ସମୟର ପରିବର୍ତ୍ତନ ସହିତ ନାରୀମାନେ ପ୍ରମାଣିତ କରିଛନ୍ତି ଯେ ବୌଦ୍ଧିକ କ୍ଷମତା, ବିଶ୍ଳେଷଣାତ୍ମକ ଚିନ୍ତାଧାରା କିମ୍ବା ବୈଜ୍ଞାନିକ ଦୃଷ୍ଟିକୋଣ କୌଣସି ନିର୍ଦ୍ଦିଷ୍ଟ ଲିଙ୍ଗ ଉପରେ ନିର୍ଭରଶୀଳ ନୁହେଁ। ବହୁ ବାଧାବିଘ୍ନ ଓ ସାମାଜିକ ପରିବର୍ତ୍ତନକୁ ଏଡ଼ାଇ ଆଜିର ନାରୀ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଷ୍ଟେମ୍ କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରତିପାଦନ କରିପାରିଛି। ବିଜ୍ଞାନଗାରର ଚାରିକାନ୍ଥରୁ ଆରମ୍ଭ କରି ଅନନ୍ତ ମହାକାଶ ପର୍ଯ୍ୟନ୍ତ ନାରୀର ପଦଚିହ୍ନ ଆଜି ସ୍ପଷ୍ଟ ବାରି ହୋଇପଡ଼ୁଛି। ଯେଉଁଠି ନାରୀ ପୂଜା ପାଏ ସେଠାରେ ଦେବତାମାନେ ବାସ କରନ୍ତି। ଏହି ପ୍ରାଚୀନ ଉକ୍ତିଟି କେବଳ ସାମାଜିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ସୀମିତ ନୁହେଁ, ବରଂ ଜ୍ଞାନ, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମଧ୍ୟ ସତେକି ପ୍ରଯୁଜ୍ୟ। ସୃଷ୍ଟିର ଆରମ୍ଭରୁ ନାରୀ ହେଉଛି ଧୈର୍ଯ୍ୟ, ପ୍ରେରଣା ଓ ସୃଜନାତ୍ମକତାର ପ୍ରତୀକ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ନାରୀମାନେ ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି, ତାହା ମାନବ ସଭ୍ୟତାକୁ ଏକ ନୂତନ ଦିଗ୍ଦର୍ଶନ ଦେଇଛି। ଅତୀତରେ ଅନେକ ସାମାଜିକ କଟକଣା ଓ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ନାରୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ମେଧା ବଳରେ ବିଜ୍ଞାନ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶ୍ରୋତା ଭଉଣୀମାନେ, ଆମେ ସମସ୍ତେ ଜାଣିଛେ ଯେ ନାରୀ ବହୁ ପ୍ରତିବନ୍ଧ ଦେଇ ଆଗକୁ ବଢ଼େ। ଐତିହାସିକ ପୃଷ୍ଠଭୂମି, ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ଯାତ୍ରା ଆଦୌ ସହଜ ନଥିଲା। ଏକଦା ଶିକ୍ଷା ଓ ଗବେଷଣାକୁ କେବଳ ପୁରୁଷମାନଙ୍କର ଏକଛତ୍ର ଅଧିକାର ବୋଲି ବିଚାର କରାଯାଉଥିଲା। ତଥାପି ଚତୁର୍ଦ୍ଦଶ ଶତାବ୍ଦୀର ଆଲେକ୍ଜାଣ୍ଡ୍ରିଆର ହାଇପାଟିଆଙ୍କ ଠାରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀର ଆଡାଲପ୍ସେଙ୍କ ପର୍ଯ୍ୟନ୍ତ ଅନେକ ମହିଳା ସମାଜର ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ବିଜ୍ଞାନର ବିକାଶରେ ନିଜକୁ ଉତ୍ସର୍ଗ କରିଥିଲେ। ଆଡାଲପ୍ସେଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ଭାବରେ ଗଣନା କରାଯାଏ। ଏହିପରି ଭାବରେ ନାରୀମାନେ ପ୍ରମାଣ କରିଦେଇଥିଲେ ଯେ ମେଧା ଓ ବୁଦ୍ଧିମତା କୌଣସି ଲିଙ୍ଗଗତ ସୀମା ମଧ୍ୟରେ ଆବଦ୍ଧ ନୁହେଁ।

ଶ୍ରୋତା ଭଉଣୀମାନେ, ବିଶ୍ୱ ବିଜ୍ଞାନ ମଞ୍ଚରେ ପ୍ରମୁଖ ମହିଳା ବୈଜ୍ଞାନିକମାନଙ୍କ ବିଷୟରେ ଆମେ ଜାଣିବା। ବିଶ୍ୱ ସ୍ତରରେ ବିଜ୍ଞାନକୁ ସମୃଦ୍ଧ କରିବାରେ ଅସଂଖ୍ୟ ନାରୀମାନଙ୍କର ଅବଦାନ ରହିଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ବ୍ୟକ୍ତିତ୍ୱ ହେଲେ ମ୍ୟାଡମ୍ କ୍ୟୁରି। ବିଜ୍ଞାନ ଇତିହାସରେ ମ୍ୟାଡମ୍ କ୍ୟୁରିଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିଖିତ। ସେ ଥିଲେ ପ୍ରଥମ ମହିଳା ଯିଏ ନୋବେଲ ପୁରସ୍କାର ପାଇଥିଲେ ଏବଂ ଦୁଇଟି ଭିନ୍ନ ଭିନ୍ନ ବିଭାଗ ଯଥା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ସେ ବିଶ୍ୱରେ ଏକମାତ୍ର ବୈଜ୍ଞାନିକ। ସେ ପାଲେନିୟମ ଏବଂ ରେଡିୟମ ଭଳି ତେଜସ୍କ୍ରିୟ ମୌଳିକ ପଦାର୍ଥର ଆବିଷ୍କାରକ। ତାଙ୍କର ଅବଦାନ ଆଜି କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଏକ୍ସରେ ଏବଂ ରେଡିଓଥେରାପିର ବିକାଶରେ ତାଙ୍କର ଗବେଷଣା ଆଜି ଲକ୍ଷ ଲକ୍ଷ ଜୀବନ ବଞ୍ଚାଉଛି। ଶ୍ରୋତା ଭଉଣୀମାନେ, ଏଥର ଜାଣିବା ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ବିଷୟରେ। ରୋଜାଲିନ୍ ଫ୍ରାଙ୍କଲିନ୍ ଜୀବ ବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଡିଏନ୍ଏର ଦ୍ୱିଗୁଣିତ ଚଳିତ ସଂରଚନା ବା ଡବଲ୍ ହେଲିକ୍ସ ଷ୍ଟ୍ରକ୍ଚରର ଏକ୍ସରେ ଚିତ୍ର ଫଟୋ 51 ରୋଜାଲିନ୍ ଫ୍ରାଙ୍କଲିନ୍ ନେଇଥିଲେ। ଯଦିଓ ଜୀବଦଶାରେ ସେ ତାଙ୍କର ପ୍ରକୃତ ଶ୍ରେୟ ପାଇପାରିନଥିଲେ, ତଥାପି ଆଧୁନିକ ଜେନେଟିକ୍ସ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଯେ ପ୍ରାଣୀ ବିଜ୍ଞାନ ଓ ସଂରକ୍ଷଣ କ୍ଷେତ୍ରରେ ଜନ୍ୟା ଗୁଡ଼ାଲ ଏକ ପରିଚିତ ନାମ। ସିମ୍ପାଞ୍ଜିମାନଙ୍କର ଆଚରଣ ଉପରେ ତାଙ୍କର ଦୀର୍ଘ ବର୍ଷର ଗବେଷଣା ମାନବ ଓ ପ୍ରାଣୀ ଜଗତର ସମ୍ପର୍କକୁ ଏକ ନୂଆ ରୂପ ଦେଇଥିଲା। ଭାରତୀୟ ବିଜ୍ଞାନ କ୍ଷେତ୍ରରେ ନାରୀର ସଫଳତା। ଭାରତୀୟ ସଂସ୍କୃତିରେ ନାରୀକୁ ଶକ୍ତି ରୂପେ ମନାଯାଏ। ବୈଦିକ କାଳରୁ ଗାର୍ଗୀ ଏବଂ ମୈତ୍ରେୟଙ୍କ ଭଳି ବିଦୁଷୀମାନେ ନିଜର ଜ୍ଞାନର ପରିଚୟ ଦେଇଥିଲେ। ଆଧୁନିକ ଭାରତରେ ମଧ୍ୟ ବହୁ ମହିଳା ବୈଜ୍ଞାନିକ ଦେଶର ନାମ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଛନ୍ତି। ଭାରତର ମିସାଇଲ ମ୍ୟାନ୍ଙ୍କ ସହ ମିସାଇଲ ଓମ୍ୟାନ୍ ଟେସି ଥୋମାସ। ଡକ୍ଟର ଟେସି ଥୋମାସ ହେଉଛନ୍ତି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ DRDO ଅଗ୍ନି 4 ଏବଂ ଅଗ୍ନି 5 ମିସାଇଲ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ। ଦେଶର ସୁରକ୍ଷା କ୍ଷେତ୍ରରେ ଏକ ଅତ୍ୟନ୍ତ ଜଟିଳ ପ୍ରଯୁକ୍ତି ବିଦ୍ୟାର ନେତୃତ୍ୱ ନେଇ ସେ ପ୍ରମାଣ କରିଛନ୍ତି ଯେ ନାରୀ ଶକ୍ତି ଯେକୌଣସି ଆହ୍ୱାନକୁ ସାମ୍ନା କରିବାକୁ ସକ୍ଷମ। ମହାକାଶ ବିଜ୍ଞାନରେ ଭାରତୀୟ ନାରୀ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ପ୍ରତିଟି ସଫଳତା ପଛରେ ଭାରତୀୟ ମହିଳାମାନଙ୍କର ଅଧିକ ଶ୍ରମ ରହିଛି। ମଙ୍ଗଳଯାନ ମିଶନ। ମଙ୍ଗଳ ଗ୍ରହ ଅଭିଯାନର ସଫଳତା ପଛରେ ରିତୁ କରିଧାଲ ଏବଂ ନନ୍ଦିନୀ ହରିନାଥ ଭଳି ମହିଳା ବୈଜ୍ଞାନିକମାନଙ୍କର ପ୍ରମୁଖ ଭୂମିକା ଥିଲା। ସେଥିପାଇଁ ସେମାନଙ୍କୁ ଭାରତର ରକେଟ୍ ଓମ୍ୟାନ୍ ବୋଲି କୁହାଯାଏ। ଚନ୍ଦ୍ରଯାନ ମିଶନ। ଚନ୍ଦ୍ରଯାନ 3ର ସଫଳ ଅବତରଣ ସମଗ୍ର ବିଶ୍ୱରେ ଭାରତର ସମ୍ମାନ ବଢ଼ାଇଛି ଏବଂ ଏହି ପ୍ରକଳ୍ପରେ ଶତାଧିକ ମହିଳା ଇଞ୍ଜିନିୟର ଓ ବୈଜ୍ଞାନିକ ଦିନ ରାତି କାର୍ଯ୍ୟ କରିଥିଲେ। ଶ୍ରୋତା ଭଉଣୀମାନେ, ବିଶ୍ୱସ୍ତର ଏବଂ ଭାରତୀୟ ସ୍ତରରେ ମହିଳାମାନେ ଅଗ୍ରଣୀ ଥିଲାବେଳେ ଆମ ଓଡ଼ିଶାରେ ମଧ୍ୟ ମହିଳାମାନେ କେବଳ ଚାରିକାନ୍ଥ ଭିତରେ ଆବଦ୍ଧ ନୁହନ୍ତି। ଓଡ଼ିଶା ମାଟିର ନାରୀମାନେ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଡକ୍ଟର ସ୍ୱାତି ନାୟକ ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଭାବେ କୃଷି ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପ୍ରତିଷ୍ଠିତ ବ୍ୟାରେଲଗ୍ ଫିଲ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଛି। ସେ ଓଡ଼ିଶାର ଚାଷୀମାନଙ୍କ ପାଇଁ ବନ୍ୟା ପ୍ରତିରୋଧୀ ଧାନ ବିହନ ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଜ୍ଞାନର ବିଭିନ୍ନ ବିଭାଗରେ ନାରୀର ବିବିଧ ଭୂମିକା। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ବିଜ୍ଞାନର କୌଣସି ଏକ ନିର୍ଦ୍ଦିଷ୍ଟ ଶାଖା ନାହିଁ ଯେଉଁଠି ନାରୀର ପାଦଚିହ୍ନ ପଡ଼ିନାହିଁ। ସେମାନଙ୍କର ଅବଦାନକୁ ନିମ୍ନ ମତେ ବିଭକ୍ତ କରାଯାଇପାରେ। 1 ଚିକିତ୍ସା ବିଜ୍ଞାନ। ମହିଳାମାନେ ଚିକିତ୍ସା ବିଜ୍ଞାନରେ କେବଳ ଡାକ୍ତର ଭାବରେ ନୁହେଁ, ବରଂ ନୂତନ ଜୀବନ ରକ୍ଷାକାରୀ ଔଷଧ ଓ ଟୀକା ଉଦ୍ଭାବନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୋତା ଭଉଣୀମାନେ, ଯେଉଁ ସମୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିଲା, ସେହି ସମୟରେ ବିଶ୍ୱସ୍ତରରେ ଟୀକା ପ୍ରସ୍ତୁତି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନଙ୍କର ଦିଗ୍ଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କୃଷି ବିଜ୍ଞାନ।
ଭାରତ ଭଳି କୃଷି ପ୍ରଧାନ ଦେଶରେ ଖାଦ୍ୟ ସୁରକ୍ଷା ଏବଂ ଉନ୍ନତ ବିହନ ପ୍ରସ୍ତୁତି କ୍ଷେତ୍ରରେ ମହିଳା କୃଷି ବୈଜ୍ଞାନିକମାନେ ମୃତ୍ତିକା ସଂରକ୍ଷଣ, ଜୈବିକ ଚାଷ ଏବଂ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିପାରୁଥିବା ଫସଲ ଉପରେ ଗବେଷଣା କରୁଛନ୍ତି। ପରିବେଶ ଓ ଜଳବାୟୁ ବିଜ୍ଞାନ ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏହି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନେ ଜୈବ ବିବିଧତାର ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଓ AI। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଆଧୁନିକ ଯୁଗ ହେଉଛି କମ୍ପ୍ୟୁଟର ଓ AI ବିକାଶର ଯୁଗ। ଆଜିର ଦିନରେ ବହୁ ମହିଳା ସଫ୍ଟୱେୟାର ଇଞ୍ଜିନିୟର ତଥା ଡାଟା ସାଇଣ୍ଟିଷ୍ଟ ଭାବେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ଯଥା ଗୁଗଲ, ମାଇକ୍ରୋସଫ୍ଟ, ନାସାର ନେତୃତ୍ୱ ନେଉଛନ୍ତି। ନାରୀମାନଙ୍କ ସମ୍ମୁଖରେ ଥିବା ଆହ୍ୱାନ ଏବଂ ସମସ୍ୟା। ଏବେ ସବୁ ସଫଳତା ସତ୍ତ୍ୱେ ଆଜି ବି ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ସଂଖ୍ୟା ପୁରୁଷମାନଙ୍କ ତୁଳନାରେ କମ୍ ରହିଛି। ଏହା ପଛରେ କେତେକ ପ୍ରମୁଖ ସାମାଜିକ ଓ ମାନସିକ କାରଣ ରହିଛି। ୟୁନିସେଫ୍ ରିପୋର୍ଟ ଅନୁଯାୟୀ ବିଶ୍ୱର ସମୁଦାୟ ବୈଜ୍ଞାନିକମାନଙ୍କ ମଧ୍ୟରୁ ମାତ୍ର 30%ରୁ କମ୍ ହେଉଛନ୍ତି ମହିଳା। ଏହା ପଛର କେତେକ ପ୍ରମୁଖ କାରଣମାନଙ୍କ ମଧ୍ୟରୁ କେତେକ କାରଣ ହେଲା ଲିଙ୍ଗଗତ ବୈଷମ୍ୟ। କିଛି ସ୍ଥାନରେ ଆଜି ବି ଧାରଣା ରହିଛି ଯେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଭଳି ଜଟିଳ ବିଷୟଗୁଡ଼ିକ ପୁରୁଷମାନଙ୍କ ପାଇଁ ଅଧିକ ଉପଯୁକ୍ତ। ଏହି ମାନସିକତା କିଶୋରୀମାନଙ୍କୁ ବିଜ୍ଞାନ ପଢ଼ିବାରୁ ନିରୁତ୍ସାହିତ କରେ। କାର୍ଯ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ବୈଜ୍ଞାନିକ ଗବେଷଣା ପାଇଁ ଦୀର୍ଘ ସମୟ ଏବଂ ଅକୁଣ୍ଠିତ ଏକାଗ୍ରତାର ଆବଶ୍ୟକତା ଥାଏ। ଭାରତୀୟ ସମାଜରେ ଘରୋଇ ଦାୟିତ୍ୱ ଏବଂ ସନ୍ତାନ ପାଳନର ସମସ୍ତ ବୋଝ ନାରୀ ଉପରେ ପଡ଼ୁଥିବାରୁ ଅନେକ ମେଧାବୀ ମହିଳା ମଝିରୁ ନିଜର ଗବେଷଣା ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ସାମାଜିକ ମନୋଭାବ ପିଲାଟି ଦିନରୁ ଆମ ସମାଜରେ ପୁଅମାନଙ୍କୁ ମୋଟର ଗାଡ଼ି, ବିଲ୍ଡିଂ ବ୍ଲକ ଦିଆଯାଏ, ଯାହାକି ଇଞ୍ଜିନିୟରିଂ ଦିଗରେ ସେମାନଙ୍କର ରୁଚି ବଢ଼ାଏ। କିନ୍ତୁ ଝିଅମାନଙ୍କୁ କଣ୍ଢେଇ ବା ରୋଷେଇ ସାମଗ୍ରୀ, ଖେଳନା ଦିଆଯାଏ। ବିଜ୍ଞାନ ଓ ଗଣିତ କେବଳ ପୁଅମାନଙ୍କ ପାଇଁ ଏବଂ କଳା ଓ ସାହିତ୍ୟ ଝିଅମାନଙ୍କ ପାଇଁ ବୋଲି ଏକ ଭ୍ରାନ୍ତ ଧାରଣା ଏବେ ବି ଅନେକଙ୍କ ମନରେ ରହିଛି। ସରକାରୀ ପ୍ରୟାସ ଏବଂ ପ୍ରୋତ୍ସାହନ ଶ୍ରୋତା ଭଉଣୀମାନେ, ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ସଂଗଠନ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କିରଣ ଯୋଜନା, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଉଦ୍ବେଗର ବିଷୟ ହେଉଛି ମହିଳା ବୈଜ୍ଞାନିକମାନଙ୍କୁ ଗବେଷଣା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା, ବିଶେଷ କରି ସେହି ମହିଳାମାନଙ୍କୁ ଯେଉଁମାନେ

0: ପାରିବାରିକ କାରଣରୁ କ୍ୟାରିୟରରେ ବିରତି ନେଉଛନ୍ତି। ବିଜ୍ଞାନ ଜ୍ୟୋତି ଯୋଜନା ବିଦ୍ୟାଳୟ ସୂତ୍ରରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରୀମାନଙ୍କୁ ଷ୍ଟେମ୍ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ କରିବା ଏବଂ ସେମାନଙ୍କୁ କ୍ୟାରିୟର କାଉନ୍ସେଲିଂ ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଦିବସ ପ୍ରତିବର୍ଷ ଫେବୃଆରୀ 11 ତାରିଖକୁ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ଓମେନ୍ ଆଣ୍ଡ ଗାର୍ଲସ୍ ଇନ୍ ସାଇନ୍ସ ଭାବେ ପାଳନ କରାଯାଇ ସମାଜରେ ସଚେତନତା ସୃଷ୍ଟି କରାଯାଉଅଛି। ଶ୍ରୋତା ଭଉଣୀମାନେ, ଏଥର ଆମେ ଜାଣିବା ବିଜ୍ଞାନରେ କୌଣସି ଲିଙ୍ଗ ନଥାଏ, ଏହାର କେବଳ ଏକ ଲକ୍ଷ୍ୟ ଥାଏ, ଯାହା ହେଉଛି ମାନବ କଲ୍ୟାଣ। ଆଜିର ଏକବିଂଶ ଶତାବ୍ଦୀରେ ନାରୀ ଆଉ ଅବଳା କିମ୍ବା ଦୁର୍ବଳା ନୁହେଁ। ସେ ନିଜର ଅଧ୍ୟବସାୟ ବଳରେ ପ୍ରମାଣ କରିଛି ଯେ ସେ ଲାବ୍ରୋଟୋରୀର ଟେଷ୍ଟ ଟ୍ୟୁବ୍ ଠାରୁ ଆରମ୍ଭ କରି ମହାକାଶ ରକେଟ୍ ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରିପାରେ। ଯଦି ଆମକୁ ଏକ ବିକଶିତ ଭାରତ ଏବଂ ସମୃଦ୍ଧ ବିଶ୍ୱ ଗଠନ କରିବାକୁ ହେବ, ତେବେ ସମାଜର ଅଧା ଜନସଂଖ୍ୟା ଅର୍ଥାତ୍ ନାରୀମାନଙ୍କର ମେଧାଶକ୍ତିକୁ ପୂର୍ଣ୍ଣ ବ୍ୟବହାର କରିବାକୁ ହେବ। ଘରର ଚାରିକାନ୍ଥରୁ ବାହାରି ବିଜ୍ଞାନର ଅସୀମ ମହାକାଶରେ ଉଡ଼ିବା ପାଇଁ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯେଉଁଦିନ ପ୍ରତିଟି ଶ୍ରେଣୀ ଗୃହରୁ ଜଣେ ଜଣେ ମ୍ୟାଡ଼ାମ କ୍ୟୁରି କିମ୍ବା ଟେସି ଥୋମାସ ଜନ୍ମ ନେବେ, ସେଦିନ ହିଁ ବିଜ୍ଞାନ ମାନବ ସଭ୍ୟତାର ପ୍ରକୃତ ବିଜୟ ହେବ। ନମସ୍କାର
1: ଭଉଣୀମାନେ, ଏହି ସୁନ୍ଦର ଆଲୋଚନାଟି ଶୁଣୁଥିଲେ ଶ୍ରୀମତୀ ଗୀତାରାଣୀ ସାହୁଙ୍କ ଠାରୁ। ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଆମେ ଆମର କାର୍ଯ୍ୟକ୍ରମରେ ଜାଣି ରଖିବା ସୁସ୍ଥ ଖାଦ୍ୟର ଶରୀର ପାଇଁ ଆବଶ୍ୟକତା। ସୁସ୍ଥ ଖାଦ୍ୟ ଆମ ଶରୀରକୁ ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଯଥା ଶର୍କରା, ପ୍ରୋଟିନ୍, ଚର୍ବି, ଭିଟାମିନ୍ ଓ ଖଣିଜ ଲବଣ ଶରୀରର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ। ସୁସ୍ଥ ଖାଦ୍ୟ ଆମକୁ ଶକ୍ତି ଯୋଗାଇଥାଏ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ଏବଂ ବିଭିନ୍ନ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ। ଯେମିତିକି ଫଳ, ପନିପରିବା, ଦୁଗ୍ଧ, ଡାଲି ଓ ଶସ୍ୟଜାତ ଖାଦ୍ୟ ନିୟମିତ ଖାଇଲେ ଶରୀର ସୁସ୍ଥ ରହିଥାଏ। ତେଣୁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଆମ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଭଉଣୀମାନେ, କାର୍ଯ୍ୟକ୍ରମର ଶେଷରେ ଟିପ୍ସରେ ରହିଛି ଗ୍ରୀଷ୍ମ ଋତୁରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଆପଣ କିପରି ନେବେ। ଏହି ସମୟରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ଡାବ ପାଣି, ଲେମ୍ବୁ ପାଣି ଓ ଫଳରସ ପିଅନ୍ତୁ। ଦିନର ଅତ୍ୟଧିକ ଖରାବେଳେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଓ ସୂତା କପଡ଼ା ପିନ୍ଧନ୍ତୁ। ତରଭୁଜ, କାକୁଡ଼ି, ଖରବୁଜ ଭଳି ଜଳୀୟ ଫଳ ଖାଆନ୍ତୁ। ବାହାରକୁ ଯିବାବେଳେ ଛତା, ଟୋପି କିମ୍ବା ସନ୍ଗ୍ଲାସ୍ ବ୍ୟବହାର କରନ୍ତୁ। ବାସି ଓ ଅସ୍ୱଚ୍ଛ ଖାଦ୍ୟ ଖାଇବାରୁ ଟିକେ ଦୂରେଇ ରୁହନ୍ତୁ। ଘରକୁ ସଫା ଓ ବାୟୁ ଚଳାଚଳ ଯୋଗ୍ୟ ରଖନ୍ତୁ। ଅଧିକ ତେଲିଆ ଓ ମସଲାଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ। ପର୍ଯ୍ୟାପ୍ତ ବିଶ୍ରାମ ଓ ନିଦ୍ରା ନିଅନ୍ତୁ। ପ୍ରତିଦିନ ସକାଳେ ଶୀଘ୍ର ଉଠନ୍ତୁ ଏବଂ ବ୍ୟାୟାମ କରନ୍ତୁ। ଦିନକୁ ଅତିକମ୍ରେ 8-10 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା, ଫଳ ଓ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ, ଲୁଣ ଓ ଚିନିଯୁକ୍ତ ଖାଦ୍ୟରୁ ଟିକେ ଦୂରେଇ ରୁହନ୍ତୁ। ପ୍ରତିଦିନ 7-8 ଘଣ୍ଟା ଶୁଅନ୍ତୁ। ଖାଇବା ପୂର୍ବରୁ ଓ ପରେ ହାତକୁ ଭଲ ଭାବରେ ଧୁଅନ୍ତୁ। ଧୂମପାନ, ମଦ୍ୟପାନ ଓ ନିଶାଦ୍ରବ୍ୟରୁ ଟିକେ ଦୂରେଇ ରୁହନ୍ତୁ। ମାନସିକ ଚାପ କମାଇବା ପାଇଁ ଯୋଗ ଓ ଧ୍ୟାନ କରନ୍ତୁ। ସଫା ସୁତୁରା ପରିବେଶ ଓ ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖନ୍ତୁ। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇ ନିଅନ୍ତୁ। ହଁ ଭଉଣୀମାନେ, କାର୍ଯ୍ୟକ୍ରମର ଶେଷରେ ଥିଲା ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ଟିପ୍ସ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ରାଉରକେଲା। ପିନ୍ 7-6-9-0-4-2। ରହିଲି, ନମସ୍କାର।

ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ନାରୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସତ୍ୟଭାମା ପତି।

ସଦନ୍ଦୁ ବର୍ତ୍ତମାନ ଆସନ୍ତୁ ଜାଣିନେବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ବନ୍ଦନା। 6:35 ଶ୍ରୀରାମଚରିତ ମାନସ କାର୍ଯ୍ୟକ୍ରମ। 7:25 ଶୁଣିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। ପରେ ପରେ 8:30 ଶୁଣିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। 8:45 ବଣ ପାହାଡ଼ର କାର୍ଯ୍ୟକ୍ରମ। କାଲି ଏଥିରେ ସ୍ଥାନ ପାଇଛି ମୁଣ୍ଡା ଗୀତ, କଣ୍ଠଶିଳ୍ପୀ ସୁକୁମଣି କେରକେଟା ଏବଂ ସାଥୀଙ୍କ କଣ୍ଠରୁ। 9:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଶୁଣିପାରିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ତା ମଧ୍ୟରେ ସକାଳ 10:00 ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଅପରାହ୍ନ 12:00 ଶୁଣିବା ଏନ୍ସିଇଆର୍ଟିର ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। କାଲି ଏଥିରେ ସ୍ଥାନ ପାଇଛି ଏହାର 1302ତମ ଭାଗ। ସନ୍ଧ୍ୟା 5:00 ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତ। 5:30 ଯୁବ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ପରେ ପରେ 6:10 ଶୁଣିବା ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ ଏବଂ 7:30 ଶୁଣିବା କିଷାନ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ ଏବଂ 8:00 ଶୁଣିବା ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନି ସଙ୍ଗୀ। ସେ କ୍ରମରେ 9:15 ରାତ 10:00 ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ ଏବଂ ରାତ୍ର 10:00 ଶୁଣିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। 10:30 ଶୁଣିବା ରୂପକ ସ୍ୱଚ୍ଛ ଭାରତ ଅଭିଯାନ, ରଚନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା। ସଦନ ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: सोरंदु परवर्ती गीत सुनिबा सूरज की पहली किरणों के संग गीतरी गीतरी गायचनी हरियाणा एवं रचना करचंदी कवि नारायण अग्रवाल।

0: ଟିକେ।
1: ଶ୍ରୋତା ବନ୍ଧୁ, ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତ, ସେମାନଙ୍କର ମୌଳିକ ଅଧିକାର ଯେମିତି ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସେମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ।

0: ଦେବାକୁ ହେବ। ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାରି ପଛରେ ଏମାନଙ୍କର ବଡ଼ ଭୂମିକା ରହିଛି। ଶୈଶବ ଅବସ୍ଥାରୁ ଶିଶୁଙ୍କୁ ସଶକ୍ତ କରିବା, ସେମାନଙ୍କର ପୁଷ୍ଟି ସାଧନ ନିମନ୍ତେ ସଜାଗ ରହିବା, ତା ସହିତ ସେମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ କ୍ଷେତ୍ରରେ ପଦକ୍ଷେପ ନେବା। ଏହିପରି ଭାବେ ସେମାନଙ୍କର ଯଦି ଶୈଶବ କୈଶୋର ଅବସ୍ଥା ସୁଦୃଢ଼ ହୁଏ, ଯୁବାବସ୍ଥା ମଧ୍ୟ ସେତିକି ଉନ୍ନତ ଆଉ ବିକଶିତ ହେବ। ଏହି ଅବସରରେ ଆଜି ରହିଛି ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ।
1: ପ୍ରଗତିଶୀଳ ଦେଶ ପାଇଁ ସୁସ୍ଥ ଶୈଶବ ନିହାତି ଆବଶ୍ୟକ। ସୁସ୍ଥ ଶୈଶବର ଅର୍ଥ କେବଳ ରୋଗମୁକ୍ତ ଶରୀର ନୁହେଁ, ଗୋଟେ ସୁନ୍ଦର ପରିବେଶ ଯେଉଁଠାରେ ଶିଶୁ ପର୍ଯ୍ୟାପ୍ତ ପୋଷଣ ପାଉଥିବ, ଉତ୍ତମ ଶିକ୍ଷା, ଭଲ ସ୍ୱାସ୍ଥ୍ୟ ସେବା, ମାନସିକ ସୁରକ୍ଷା, ସ୍ନେହ, ନୈତିକ ମୂଲ୍ୟବୋଧ, ସବୁ ସୁସ୍ଥ ଶୈଶବ ପାଇଁ ନିହାତି ଆବଶ୍ୟକ। ଶିଶୁମାନେ ଯେତେବେଳେ ସବୁ ସୁବିଧା ପାଇବେ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢିବ, ସୃଜନଶୀଳତା ଓ ଦାୟିତ୍ୱବୋଧ ବିକଶିତ ହେବ, ତାହାକୁ ଆମେ ଯାଇ କହିବା ସୁସ୍ଥ ଶୈଶବ। ଶିଶୁର ସୁସ୍ଥତା ଉପରେ କେବଳ କହିଲେ ହବନି ଯେ ତା ଦେହ ଭଲ ରହିବା କିମ୍ବା କୌଣସି ଅସୁସ୍ଥତା ଭିତରେ ନ ରହିବା, ନାହିଁ। ସୁସ୍ଥତା କହିଲେ ଆମର ଖାଦ୍ୟ ପୋଷଣ, ଶ୍ରଦ୍ଧାର ପୋଷଣ, ସଂସ୍କାରର ପୋଷଣ, ଶିକ୍ଷାର ପୋଷଣ, ଆଧ୍ୟାତ୍ମ ପୋଷଣ, ଆକଟର ପୋଷଣ, ଏ ସବୁ ଜିନିଷ ବା ପୋଷକ ତତ୍ତ୍ୱ ଗୋଟେ ଶିଶୁକୁ ଦରକାର। ଖାଦ୍ୟ କହିଲେ କଣ, ଯେମିତି ଗୋଟେ ଛୋଟ ଶିଶୁକୁ ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଏତେ ମାତ୍ରାରେ ଯୋଉମାନେ ମହିଳାମାନେ ବି ଚାହୁଁନାହାନ୍ତି କି ଆମେ ସ୍ତନ୍ୟପାନ କରେଇବା, ଗୋଟେ ଶିଶୁକୁ ମା କ୍ଷୀର ନିହାତି ଆବଶ୍ୟକ। ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ହଉ କିମ୍ବା ନିଜର କୌଣସି ଭିଟାମିନ ଅଭାବରୁ ହଉ କିମ୍ବା ମାନେ ସଫିସିଏଣ୍ଟ ବା ଗୋଟେ ମା ର ସ୍ତନ୍ୟପାନ କରେଇବାର ଯୋଉ କାପାସିଟିଟା ନ ରହିବାରୁ ହଉ, କଣ ପାଇଁ ବି ହଉ କାରଣ, କିନ୍ତୁ ମା କ୍ଷୀର ଗୋଟେ ଶିଶୁକୁ ନିହାତି ଦରକାର, ଯୋଉଟାକୁ ସେ ବଞ୍ଚିତ ହେବା ଆଦୌ ଉଚିତ ନୁହେଁ, ସେ ପ୍ରତି ଆମେ ଧ୍ୟାନ ଦେବା ଦରକାର। ଶ୍ରଦ୍ଧାର ପୋଷଣ, ଆମେ କେବଳ ପିଲାଟିଏ ଜନ୍ମ କରିଦେଲେ ହେବ ନାହିଁ, ପିଲାକୁ ଆମେ ଆମ ଗର୍ଭରେ ରଖିକି ଜନ୍ମ କରୁଛନ୍ତି, କେତେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ଆଶା, ଆକାଂକ୍ଷା ଗୋଟେ ଶିଶୁ ଭିତରେ ଆମେ ରହୁଛନ୍ତି, ସେ ଆମର ଭବିଷ୍ୟତ। ତେଣୁ ସେ କେମିତି ଭବିଷ୍ୟତ ପାଇଁ ଗୋଟେ ପ୍ରଗତିଶୀଳ ଦେଶ ପାଇଁ ଗୋଟେ ଭଲ ସିପାହୀ ହେଇପାରିବ, ସେ ତା ଉପରେ ଆମକୁ ଗୁରୁତ୍ୱ ଦେବାର ଅଛି, ତାକୁ ଆମେ ବୁଝିବାର ଅଛି। ଶ୍ରଦ୍ଧାର କଥା ମୁଁ କହୁଥିଲି, ଆମେ ଗୋଟେ ଛୁଆକୁ ଗୋଟେ ମା ଯେତେ ସ୍ନେହ ଦେଇପାରିବ, ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମାକୁ ବିପଦ ପଡିଲେ ଛୁଆ ଜାଣିପାରେ। ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେ ଇନର କନେକ୍ସନଟାକୁ ବିଲ୍ଡଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ଵ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର, ଗୋଟେ ଛୁଆ ତାର ମେଣ୍ଟାଲି ସେ କେତେ କାପାବଲ୍ ହେଇପାରିବ, କେତେ ମା ସହିତ ଆଟାଚ୍ ହେଇପାରିବ। ତାପରେ ଆମେ ଆସିବା ସଂସ୍କାରର ପୋଷଣ, ସଂସ୍କାରର କଥା କହିବା, ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସେରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି। ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ। ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଇଟା ଶୁଣିବନି। ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ। ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ। ତାପରେ ଆସୁଛି ଆମର ଯେ ବଡ଼ ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି। ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ, ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ। ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଠି ରଖୁଛି, ମା ମୋ ଜେଜେମାଆକୁ ଏମିତି ସମ୍ମାନ ଦଉଛି, କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି, ତ ସେସବୁ ଜିନିଷ ଗୋଟିଏ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟିଏ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା, ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ସେଟା ବଡ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢି ପରେ ପିଢି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗଉଛନ୍ତି, ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି, ଶିଶୁ ଥିବା ସମୟରେ ହିଁ ଆମେ ସେ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି, ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି, ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ 2 ବର୍ଷ ବୟସରୁ ସୁସ୍ଥ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କର ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, କଥାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟିଏ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ। ପ୍ରତି ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡ଼େ। ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯେଉଁ ପରିବେଶ ଗଢିଲା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ। ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି, ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି, ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି, ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡ଼ିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟ୍ରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି, ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର କେମିତି ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ। ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦିଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟ୍ ର ଜ୍ଞାନ ନୁହେଁ, ନିଜର କଳା, କୌଶଳ, ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
0: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 99,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
2: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା

0: ପାଟନା ଏବଂ ରାଞ୍ଚିରେ 6ଟି ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ର୍ୟାଙ୍କିଂ ପ୍ରଦାନ କରାଯାଇଛି।
1: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108ରୁ ଅଧିକ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000ରୁ ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଜୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବା, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ, ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି, ତେଣୁ ଅନ୍ୟ ପ୍ରକାରେ କହିଲେ ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଭ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ରତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
0: ଆଜିର ପ୍ରସଙ୍ଗରେ ଶୁଣିଲେ ମହାସାଗର ସହ ସମ୍ପର୍କ ସ୍ଥାପନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସନ୍ଧ୍ୟା 7 ମୁଖ୍ୟ ସମ୍ବାଦ ସହ ମୁଁ ରଶ୍ମିତା ଦାସ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସୌରଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆର୍ମେନିଆ ସଂସଦୀୟ ନିର୍ବାଚନରେ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟିର ବିଜୟ ପାଇଁ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ପରୀକ୍ଷା ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ ପରିଚାଳନା ସମ୍ବନ୍ଧୀୟ ଅଭିଯୋଗକୁ ଖଣ୍ଡନ କରିଛି ଫିଲିପାଇନ୍ସର ଦକ୍ଷିଣ ଭାଗରେ 7.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ 32 ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ 200ରୁ ଅଧିକ ଆହତ ହୋଇଛନ୍ତି ଏବେ କେତେକ ରାଜ୍ୟର ଖବର ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଶୈବପୀଠ ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ର ମେଳାର ପରିଦର୍ଶନ କରିଛନ୍ତି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା 2026 ଫଳ ଓ ଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କଲେ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନ୍ସେଲିଂ ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେରଫ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍ରେ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ୍ ହୋଇଛନ୍ତି ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2
2: ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଏହା କାର୍ଯ୍ୟ କରିବ।
3: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ଭିନ୍ ଭିନ୍ ପ୍ରସ୍ତାବକେ ମଞ୍ଜୁରୀ ମିଳିବା ବୋଲି ଜଣାପଡ଼ିଛି। ବୈଠକ ସରବାର ଉତ୍ତରୁ ରାତି 8:45 ଥି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE 2026 ପରୀକ୍ଷା ଫଲ ଆଜି ବାହାରିଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଲ ପୁସ୍ତିକାକେ ଉନ୍ମୋଚନ କରିଛନ୍। ଗଲା May 4-10 ତକ୍ ହେଇଥିବାର ପରୀକ୍ଷାର୍ଥୀ ମୋଟ 92,628 ଜନ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ OJEE.NIC.IN ୱେବସାଇଟ୍ଥି ନିଜର ପରୀକ୍ଷା ଫଲ ଦେଖିପାରିବେ। ଇ ମାସ 3 ହପ୍ତାହ କାଉନ୍ସେଲିଂ ମୂଲ ହେବା। ଦେଶେ ଗରିବମାନଙ୍କ ଲାଗି ସରକାରଙ୍କର 12 ବିକାଶମୂଳକ ଯାତ୍ରା ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ମୋଦି କହିଛନ୍, ଭାରତ ବହୁତଟେ ପରିବର୍ତ୍ତନ ଦେଖିଛି, ଆଉ ଏ ପରିବର୍ତ୍ତନର ମୂଲ ହେଉଛେ ଗରିବ କଲ୍ୟାଣ ଆଉ ଦଲିତମାନଙ୍କର ଉତ୍ଥାନ। ସେ କହିଛନ୍, ସରକାର ସବୁବେଳେ ଅନ୍ତ୍ୟୋଦୟ ଜରିଏ ଅନୁପ୍ରାଣିତ ହୋଇଛନ୍, ଆଉ ବହୁତ ବଛର ହେଲା ଅବହେଲିତ ଅବସ୍ଥାତି ଥିବା ଲୋକର ପାଖେ ପହଞ୍ଚିବାର ଲାଗି ସରକାର ଚେଷ୍ଟା କରିଛନ୍। ଶ୍ରୀ ମୋଦି କହିଛନ୍, ଜନଧନ ଯୋଜନା ଥି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର DBT, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଲ ଜୀବନ ମିଶନ ଆଉ ଆୟୁଷ୍ମାନ ଭାରତ ବାଗିର ଯୋଜନା ଗରିବ ଆଉ ଅବହେଲିତ ଲୋକମାନଙ୍କୁ ସମ୍ମାନର ସହିତ ବଞ୍ଚବାର ଲାଗି ସୁଯୋଗ ଦେସି। ଗରିବମାନଙ୍କର କଲ୍ୟାଣ ଆଉ ସେମାନଙ୍କର ଜୀବନଧାରଣର ମାନ ସହଜ ଆଉ ଉନ୍ନତ କରିବାର ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବହୁତ ବଡ଼ ଭୂମିକା ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ସିଭିଲ ସର୍ଭିସ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆଜିଠାନୁ ସାମ୍ସ ପୋର୍ଟାଲଥି ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର UPSC ପ୍ରଶାସନିକ ସେବା ପରୀକ୍ଷାର୍ଥୀ ସଫଳ

ଆଇଆଇଟି ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଉପସ୍ଥିତି ଆଭାସୀ ଜରିଆ ଏହି କାର୍ଯ୍ୟକ୍ରମ ହୋଇଥିଲା। ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରିନରସିପ୍ କାର୍ଯ୍ୟକ୍ରମ ଅଧୀନ ଆଇବା 3 ବର୍ଷରେ 150 ଗ୍ରାମୀଣ ଉଦ୍ୟୋଗକେ ଇନକ୍ୟୁବେସନ୍ ସାହାଯ୍ୟ ମିଳିବା। କେନ୍ଦ୍ର ସରକାର 10,70,00,000 ଟଙ୍କା ଅନୁମୋଦନ କରିଥିବା ବେଳେ ପହିଲା କ୍ଷେପେ ଆଇଆଇଟିକେ 49,00,000 ଟଙ୍କା ମଞ୍ଜୁରୀ ମିଳିଛି। ଆଇଆଇଟିର ବୈଷୟିକ ପରାମର୍ଶୀ ଏସ୍ଏଚ୍ଜି ମହିଳାମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ସ୍ତର ନ ପହଞ୍ଚିବା ଆର୍ ଇଟା ବିକଶିତ ଓଡ଼ିଶା ଗଠନଟି ମାଇଲ୍ ଖୁଣ୍ଟା ହେବା ଆଉ ମହିଳାମାନଙ୍କର ଆତ୍ମବିଶ୍ୱାସକେ ବଢ଼ାବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଇଷ୍ଠାନୁ ରାଜ୍ୟର ସବୁ ପୌରାଞ୍ଚଳ 13-ଦିନିଆ ନାଗରିକ ସମ୍ପର୍କ ଆଉ ଭାଗିଦାରୀ ଅଭିଯାନ ମୂଲ ହୋଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ମୂଲ ହୋଇଥିବାର ଅଭିଯାନ ଆଇବା 21 ତକ ଚାଲବା। ସହରୀ ଶାସନକେ ଲୁକର ପାସେ ପହଞ୍ଚାବାର ଆଉ ଜନଭାଗିଦାରୀକେ ବଢ଼ାବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଶୋଭାଯାତ୍ରା, ୱାର୍ଡମାନଙ୍କେ ବୈଠକ, ସ୍ୱଚ୍ଛତା ଅଭିଯାନ ସହିତ ନାଗରିକ ସେବା ପ୍ରଦାନ ଶିବିର ସମ୍ମତିକର, ଜଲ ସଂଯୋଗ, ଲାଇସେନ୍ସ, ଗୃହ ନକ୍ସା ଅନୁମୋଦନ ବାଗିର ସେବା ମିଳିପାରବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଥି ଜନକୈନ୍ଦ୍ରିକ ସହର ଗଠନ ଲାଗି ଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆକାଶବାଣୀ ଆଜି 90 ପାହା ଥାପିଛି। 1936 ଥି ଆଜିର ଦିନେ ଇଣ୍ଡିଆନ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍କେ ଅଲ୍ ଇଣ୍ଡିଆ ରେଡ଼ିଓ ନାଁ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ ସୂଚନା ଆଉ ପ୍ରସାରଣ ଇତିହାସରେ ଗୋଟିଏ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା। ସ୍ୱାଧୀନତା ଉତ୍ତରୁ ଅଲ୍ ଇଣ୍ଡିଆ ରେଡ଼ିଓ ବହୁତ ବିକାଶ କରିଥିଲା। ତାର୍ ପରେ 1956 ଥି ଇତାକେ ଆକାଶବାଣୀ ନାଁ ଥି ନାମିତ କରାଗଲା। ଇହାଦେ ସାରା ଦେଶ ଆକାଶବାଣୀର 591 କେନ୍ଦ୍ର ଜରିଏ 98% ଲୋକର୍ ନିକେ ସୂଚନା ଆଉ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚା ଯାଇପାରୁଛି। ଭିନ୍ ଭିନ୍ ବୟସ ବର୍ଗ ଲୋକର୍ ଲାଗି 23 ଭାଷା ଆଉ 146 ଉପଭାଷା ଥି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକେ ଇତାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ ବହୁଜନ ସୁଖାୟ ବାର୍ତ୍ତା ନେଇକରି ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଆଉ ଉପଭାଷା ଥି ଅହରହ ସମ୍ବାଦ ଆଉ ସୂଚନା ପ୍ରସାରଣ କରିକରି ରେଡ଼ିଓ ପ୍ରସାରଣର ଗୁଣମାନ ରକ୍ଷା ଦିଗେ ମାଇଲ ଖୁଣ୍ଟା ସ୍ଥାପନା କରିପାରିଛି। ଆମେ ଜାଣିଛୁ ପୃଥିବୀ ବାହାରେ ଆମର ସମୁଦ୍ର ସାଙ୍ଗେ ଗୋଟେ ନୂଆ ସମ୍ପର୍କ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ପୃଥିବୀ ନଥିବାର 5 ମହାସାଗର 70% ନୁ ଅଧିକା ଇଲାକାନ ଫୈଲିଛି। ମହାସାଗର ଆମର ଗ୍ରହ ଲାଗି 50% ଅମ୍ଳଜାନ ତିଆରି କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ କେନ୍ଦ୍ରସ୍ଥଳୀ ଆଏ। ପୃଥିବୀର 100 ନୁ ଅଧିକା ଲୋକ ପ୍ରୋଟିନ୍ ଲାଗି ମହାସାଗର ଉପରେ ନିର୍ଭର କରସନ୍। ହେଲେ ଭିନ୍ ଭିନ୍ କାରଣରୁ ମହାସାଗର ମାନଙ୍କର ନୁକସାନ ହେଉଛି। ସେଥିଲାଗି ମହାସାଗର ମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକେ ସଫା ଆଉ ସୁରକ୍ଷିତ ରଖବାର ଲାଗି ସଂକଳ୍ପବଦ୍ଧ ହେବାର ଆଉ ଅମୂଲ୍ୟ ପ୍ରାକୃତିକ ସମ୍ପଦକେ ଆଇବା ପିଢ଼ି ଲାଗି ସଂରକ୍ଷିତ ରଖବାର ଥି ନିଜର ଦାୟିତ୍ୱ ପାଳନ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିର ଥି 80 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 43 ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶିବିର ଥି 30 ଅଭିଯୋଗ ଆସିଥିଲା ଆଉ ତାର୍ ଭିତରୁ 8 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଶିବିର ଥି 119 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 13 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ରିଷି ମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିର ଥି 27 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ହୋଇଥିବାର ଶୁଣାଣି ଶିବିର ଥି ଆସିଥିବାର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ଥିବାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତି ପାଇଥିବାର 120 PGT ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲାଗି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। ସିରିପୁରନ ଥିବାର ଇମେଜ୍ ଠାନେ ଆଇଷ୍ଠାନୁ ଏହି କର୍ମଶାଳା ମୂଲ ହୋଇଛି। କର୍ମଶାଳା 2 କ୍ଷେପେ June 8-12 ଆଉ June 16-20 ତକ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର 12 ରାଜ୍ୟନ ପହଞ୍ଚିଛି। ତ୍ରିପୁରା ନାଗାଲାଣ୍ଡ ଆସାମ ଆଉ ଅରୁଣାଚଳ ପ୍ରଦେଶର ମୌସୁମୀ ବାୟୁ ଗଲାକାଲି ପହଞ୍ଚିଛି। ଗୁଜରାଟ ଛଡ଼ା ଦେଶର ଅଲଗା

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ବାଦ ଯୋଡିବା ପାଇଁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ

0: ମରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 500,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍ପତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
1: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡେ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଝେ ପ୍ରୟାସୋ ସେ ସାଝି କାଳ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କେ ବିଧାନସଭାଓ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋ କେ ଲିଏ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ। ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓ ମେ ହର ସଂସ୍ଥାଓ କି ମହତ୍ୱପୂର୍ଣ୍ଣ ଭୂମିକା ରହିତି ହେ ହର କାଳଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହେ।
0: ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ମୃତ୍ୟୁ ହୋଇଛି। 200 ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ ସହରର କେତେକ ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି, ଭୂକମ୍ପର ଗଭୀରତା 33 ରହିଥିବା ବେଳେ ଏହା ମିଣ୍ଡାନାଓ ଦ୍ୱୀପର ସାରଙ୍ଗାନୀ ପ୍ରଦେଶସ୍ଥିତ ମାସିମ୍ ସହରର ଉପକୂଳରୁ 32 ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ମହାସାଗର ଓ ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ ମୁନିତ୍ର କାଝାଗମ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି, ଇଣ୍ଡି ବ୍ଲକ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି। ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଦିନରେ ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 8 ୱିକେଟ୍ ବିନିମୟରେ 564 ରନ୍ର ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ 5 ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ ଫଲୋଅନ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ 35 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
4: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଯୋଜନ ଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯେଉଁ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 crore ଦିଆଯାଇଛି, ଆର 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ ପାଇଁ 5 lakh, 2 ମିଶିକି 2.5 lakh, 5 lakh ଏମିତି ତାଙ୍କୁ ଇନ୍ସେଣ୍ଟିଭ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯେଉଁ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନାହିଁ, ତାଙ୍କୁ ଆମର ଯେଉଁ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ୍ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
3: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
5: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ଆକାଶବାଣୀ ରାଉରକେଲା, ବର୍ତ୍ତମାନ ଆସନ୍ତୁ ଶୁଣିବା ଖେତ୍ ଖମାର କାର୍ଯ୍ୟକ୍ରମ। ପ୍ରଯୋଜନରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୌଭାଗ୍ୟ ହରିପାଲ, ସହ ଉପସ୍ଥାପକ ବୀରେନ୍ଦ୍ର ପ୍ରତାପ ସିଂ। ଶୁଣିବା ଏହି ବିଜ୍ଞପ୍ତି ପରେ।
6: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

0: ଇସବୁ ସୁବିଧା ମାନ କରା ହେଲାନ।
1: ଆରୁ ଯେନ୍ ଉନ୍ନତି ଭିତରେ ଫେସବୁକ୍ ପେଜ୍ ବି ବନା ହେଇଛେ ଆମର, ଯେନ୍ଟାକି ଆମର ଆକାଶବାଣୀ ରାଉରକେଲା FM ନେଇକେ।
0: ଆରୁ ଶ୍ରୋତା ଭାଇ ବହିନ ମାନେ ଇ ପେଜ୍ କେ ଫଲୋ କଲେ ଆପଣମାନେ ଜାଣିପାରିବେ କାଁ କାଁ ସବୁ ନୂଆ ନୂଆ କାର୍ଯ୍ୟକ୍ରମ ମାନ ଆସୁଛେ, ଆରୁ ତାର ଉପରେ ମତାମତ ବି ଆପଣମାନେ ଇନ ଦେଇପାରିବେ
1: ଫେସବୁକ୍ ଦ୍ୱାରା।
0: ଆରୁ ଇନ ଆପଣମାନେ ନିଜର ମତାମତ ଦେବେ ବୋଇଲେ ଆମେ ସେଇ ହିସାବରେ ନୂଆ ନୂଆ କାର୍ଯ୍ୟକ୍ରମ ମାନକେ ଆନମା, ଆରୁ ଆପଣମାନଙ୍କର ମତ କେ ବି ଜାଣିପାରମା।
1: ହଏ ହଏ ହଏ। ଆରୁ ବିର୍ଷୁ,
0: ହଁ ଦାଦା,
1: ଯେତେବେଲେ ଦେଖବ ବନ୍ୟା ବାତ୍ୟା ଝଡ଼ ହେସି ସବୁଆଡେ ବିଜୁଳି ନେଇଥାଏ, ହାହାକାର ମଚି ଯାଉଥିସି, ସେଇ ସମୟରେ ବି ଆମର ଯେନ୍ ରେଡିଓର ମହତ୍ଵ ଜଣାପଡ଼ସି ଯେ କେତେ କାମ ଦଉଛି।
0: ହଇ, ଯେତେ ସବୁ ନୂଆ ନୂଆ ସୂଚନା ଇନ ହିଁ ଆସିପାରବା,
1: ରେଡିଓ ମାଧ୍ୟମରେ ଆମେ ଜନାସୁ ନେଇକେ।
0: ହଇ, ଆରୁ ଇ ଆକାଶବାଣୀର ଯେନ୍ କ୍ୱାଲିଟି ରହିଛେ, ସତ୍ୟତା ରହିଛେ, ଏଇଟାକେ ସଭିଏଁ ବିଶ୍ୱାସ କରସନ୍।
1: ହଏ ହଏ ହଏ। ଆରୁ ଯାହା ବି ଆମେ ଆମର ଆକାଶବାଣୀ ଦ୍ୱାରା ପ୍ରସାରଣ କରିଥିସୁଁ ସେଥିରେ ସବୁ ଜିନିଷ ସତ୍ୟତା ରହିଥିସି ନେଇକେ।
0: ହଇ, ହେଇଲାଗି ନ ଏଖେନ୍ ତ ତାର ଭରସାଟା ରଖିପାରିଛେ।
1: ହଏ ହଏ। ଆରୁ ଆମର ଆକାଶବାଣୀର ମୂଳ ମନ୍ତ୍ର ଯେନ୍ଟାକି ବହୁଜନ ହିତାୟ ବହୁଜନ ସୁଖାୟ,
0: ମାନେ ସବକର୍ ଲାଗି ହିତ ହେବାର ଅଛେ, ଆରୁ କେନ୍ତା ସଭିଏ ମନୋରଞ୍ଜନ କରିପାରମେ, ଏଇଟା ହିଁ ଗୋଟେ ତାର ମନ୍ତ୍ର ଆଏ। ଆରୁ ସେ ମନ୍ତ୍ର ଏଖେନ୍ ତକ ଆମର ଆକାଶବାଣୀର ବଜାୟ ରହିଛେ।
1: ବିଲକୁଲ ବିଲକୁଲ। ତ ଯାହା ବି ହଉଗା, ଆଜିକା ତ 90 ବରଷ ପୂରଣ ହେଇଗଲା। ଆରୁ ପହିଲା କରି ତ ଆମର ବଡ଼ ବଡ଼ ସାଇଜ୍ର ରେଡିଓ ଧରା ହଉଥିଲା, ଘରେ ବଜା ହଉଥିଲା, ଏହା ଚିନ୍ତ ମୋବାଇଲ୍ର ସବୁ ଖେଳା ଚାଲିଛି ବୋଇଲେ ମୋବାଇଲ୍ଟା ସବକର ହାତରେ ରହୁଛେ ବୋଇଲେ ସମସ୍ତଙ୍କୁ ସୁବିଧା ବି ହେଇଯାଉଛେ ଶୁଣବାର୍ ଲାଗି ନେଇକେ।
0: ହଇ ହଇ।
1: ତ ଯାହା ହଉ, ଆକାଶବାଣୀର ଏଇ ଭଳିଆ ତରକି ହେଇ ହେଇ ଚାଲିଛି।
0: ହଇ ଦାଦା, ଆରୁ ଗୋଟେ କଥା, ଆମ ଯେନ୍ ଗାଁ ଘରେ ହଉ କି ସହରେ ହଉ,
1: ହଏ
0: କିଛି ଯଦି ଆମେ ନୂଆ ବିଜନେସ୍ କରବା ଲାଗି ଚାହୁଁଛୁ,
1: ହଁ ହଁ,
0: ତାକେ ବି ତ ପ୍ରଚାର ପ୍ରସାର କରବାର ଅଛେ।
1: ହଏ ତ
0: ତାର ସୁଯୋଗ ବି ଆମର ଇ ଆକାଶବାଣୀ ନ ଅଛେ।
1: ବିଲକୁଲ ବିଲକୁଲ। ଆର ଆମେ ସବୁବେଳେ ବି ଜଣେଇଥିସୁଁ ଯେ ଆମର ଆକାଶବାଣୀ ଦ୍ୱାରା ଯାହା ବି ଆପଣଙ୍କର ସୁବିଧା ଲାଗି ପ୍ରସାରଣ କରବେ, ନିଜର ଯେନ୍ ଆଡଭର୍ଟାଇଜଟା ସେଟାକେ ବହୁତ କମ୍ ମୂଲ୍ୟରେ ଆପଣ କରିପାରବେ।
0: ହଇ,
1: ଆର ଏକା ସାଙ୍ଗରେ ପୁରା ଦୁନିଆ ସାରା କେ, ଯେନ୍ତାକି ପୁରା ଭାରତକେ ବି ସୁନାମି ବୋଇଲେ ସବୁ ସେ ଆଡଭର୍ଟାଇଜଟା ଶୁଣେଇ ପାରବେ, ଯାହାଦ୍ୱାରା କି ଆପଣମାନଙ୍କର ଲାଭ ବି ହେବା।
0: ଆରୁ ଇସବୁ ଆମର ଶ୍ରୋତାମାନଙ୍କର କେନ୍ତା ଲାଭ ହେଇପାରବା, ଇଟା ହିଁ ଗୋଟେ ବ୍ୟବସ୍ଥା କରାହେଇଛେ, ଆରୁ ତାର ଲାଭ ଉଠାମେ ଆମର ଶ୍ରୋତା ଭାଇ ବହିନ ମାନେ।
1: ହଏ ହଏ। ଆର ଉଠଉଛନ୍ ବି। ଆର ବିର୍ଷୁ,
0: ହଁ ଦାଦା,
1: ଆର ଗୋଟେ ମୁଖ୍ୟ ଜିନିଷଟା ଗା,
0: ହଇ ହଇ,
1: ଯେନ୍ ପାଣିପାଗ ସୂଚନା ସବୁଦିନେ କହିଥିସୁଁ,
0: ହଇ,
1: ଆର ଏଇଟା ଚାଷୀ ମାନଙ୍କ ଲାଗି ବହୁତ
0: ସୁବିଧା
1: ସୁବିଧା ନାଇଁ।
0: ଆରୁ ନିର୍ଭୁଲ ତଥ୍ୟ ଦିଆହଉଛେ ମାନେ ସେମାନେ ବି ସେଇ ହିସାବରେ ସଜାଗ ରହୁଛନ୍, ଆରୁ ନିଜର ଫସଲକେ ବଞ୍ଚଉଛନ୍ କି ସେଇ ହିସାବରେ କାମ ବି କରୁଛନ୍ ଚାଷବାସ ଉପରେ।
1: ହଏ ହଏ। ଆରୁ ପନିପରିବା ଯେନ୍ ଦରଦାମ ସେଟା ବି ଜଣା ହଉଛେ,
0: ହଇ,
1: ସେଟା ବି ଚାଷୀ ମାନଙ୍କର ଲାଗି ଠିକ ସୁବିଧା ହଉଛେ।
0: ହଇ, ତ କେତେ ସବୁ ସୂଚନା ଆମର ଚାଷୀ ମାନକେ ହଉ କି ଆମର ଶ୍ରୋତା ଭାଇ ବହିନ ମାନକେ ଦିଆ ହଉଛେ, ଯେନ୍ଥି ଦ୍ୱାରା ସେମାନେ ଲାଭ ଉଠେଇ ପାରୁଛନ୍।
1: ହଏ ହଏ ହଏ। ହେଲେ ବିର୍ଷୁ,
0: ହଁ ଦାଦା,
1: ଦେଖ ଗା, ଆକାଶବାଣୀର କଥା ଯଦି ଆମେ ଇନ ବର୍ଣ୍ଣନା କରୁଥିମା ବୋଇଲେ ସରେ ନେଇ,
0: ହଇ, ସକାଳ ପାଇଯିବା କହିଲେ ଚଲେ,
1: ଯୁଗ ବିତି ଯିବା କେଁ କେହି ଜାନି।
0: ହଇ, ଏତେ ଯୁଗ ଚାଲି ଆସୁଛେ ମାନେ ତାର କଥା ବି ତ ହେନ୍ତା ନଥିବା,
1: ଯୁଗ ଯୁଗ ଲାଗିଯିବା।
0: ହଇ ହଇ। ତ ଇ କଥାଟା ଇନ ଥାଉ, ଆମର ବୈଠକୀର କଥା ପକାମା, ଇହାଦେ ବୈଠକୀର କଥା ପକାମା ବୋଇଲେ ଆମର କ୍ଷେତ ବଚାଓ ଅଭିଯାନ ଯେନ୍ ଚାଲିଛେ ଇ ଯେନ୍ ଜୁନ୍ ମାସର 1 ତାରିଖରୁ ନେଇକିରି ଶେଷ ତକ,
1: ହଏ ତ
0: ବୋଇଲେ ଆମେ ସଭେ ଜାଣିଛୁ ଆମର ଇ ମାଏଟମା ହେଉ କି ଆମର ଇ କ୍ଷେତ ବାହାର ଅଛେ ଇନ ଆମେ ଫସଲ ଉତ୍ପାଦନ କରୁଛୁ।
1: ବିଲକୁଲ ଗା।
0: ଆରୁ ଇ କ୍ଷେତ ଆମର ରହିଛେ କି ମାଏଟ ରହିଛେ, ଇଟା କେନ୍ତା ଉର୍ବର ଶକ୍ତି ବଜାୟ ହେଇକି ରହିବା, ଇଟା ଆମର ମୁଖ୍ୟ କଥା ହେ।
1: ଆରୁ ଇ ମୁଖ୍ୟ କଥାକେ ଆମେ ସମସ୍ତେ ଧ୍ୟାନ ଦେମା ନେଇକେ।
0: ହଇ ହଇ।
1: ଆଉ ଯେନ୍ ବିଭିନ୍ନ ପ୍ରକାର ଫର୍ଟିଲାଇଜର କେମିକାଲର ବ୍ୟବହାର କରୁଛୁ ବା ରାସାୟନିକ କୀଟନାଶକ ବ୍ୟବହାର କରୁଛୁ, ସେଟାକେ ଧୀରେ ଧୀରେ ବନ୍ଦ କରି କରି ଜୈବିକ ଆକାରରେ ଆମେ ଚାଷବାସ କଲେ ନିହାତି ଆମର ଏଇ ଯେନ୍ ମାଟମାର ବା ଯେନ୍ କ୍ଷେତ ଖୋଲାର ତାର ଗୁଣବତ୍ତାଟା ଠିକ୍ସେ ରଖିପାରମା।
0: ହଇ।
1: ଆରୁ ଭଲସେ ବି ଅମଲ କରିପାରମା।
0: ହଇ, ତାର ଲାଗି ଆମର ସରକାର ବି ପ୍ରୟାସ କରୁଛନ୍, ତାର ସାଙ୍ଗେ ଆମର ଯେନ୍ ବୈଜ୍ଞାନିକ ମାନେ ରହିଛନ୍ କୃଷି ଉପରେ, ସେମାନେ ବି ଇ କାର୍ଯ୍ୟକ୍ରମ ସାମିଲ ଅଛନ୍। ତାର୍ ସାଙ୍ଗେ ଆମର ଯେନ୍ ଆଜ୍ଞାମାନେ ଅଛନ୍ କୃଷି ବିଜ୍ଞାନ କେନ୍ଦ୍ରର, ସେମାନେ ବି ଇ ଆମର କ୍ଷେତ ବଚାଓ ଅଭିଯାନ ଯେନ୍ ଚାଲିଛେ ଇନ ସେମାନେ ସାମିଲ ହେଇକିରି ଆମର ଚାଷୀ ଭାଇ ବହିନ ମାନକେ ଭିନ୍ନ ଭିନ୍ନ ରକମର କାର୍ଯ୍ୟକ୍ରମ ମାଧ୍ୟମନ ସେମାନେ ସୂଚନା ଦଉଛନ୍, ପ୍ରାକ୍ଟିକାଲି ଦେଖଉଛନ୍ ଯେ କେନ୍ତା କରି ଆମର ଇ ମାଏଟମାଟା ଅଛେ, ଇ ତାର ଗୁଣବତ୍ତା କେନ୍ତା ବଜାୟ ହେଇକିରି ରହିବା, ତାର ଉପରେ କାର୍ଯ୍ୟକ୍ରମ ହଉଛେ, ତାର ସାଙ୍ଗେ ଲୋକମାନଙ୍କେ ସଚେତନ କରା ହଉଛେ।
1: ବିଲକୁଲ ବିଲକୁଲ ହେଲେ ବିର୍ଷୁ।
0: ହଁ ଦାଦା,
1: ଯାହା ବି ହଉଗା ଆମେ କ୍ଷେତ ଖୋଲାକେ ଯଦି ଭଲସେ ରଖବା ଲାଗି ଚାହିଁମା ବୋଲେ ନିହାତି କରି ଏଇ ଜୈବିକ ସାର ଖତର ବ୍ୟବହାର କରମା ନେଇ କେ।
0: ହଇ ଦାଦା।
1: ହେଲେ ବିର୍ଷୁ।
0: ହଁ ଦାଦା,
1: ଯେଉଁଗା ବୈଠକିନ ଚାଷବାସର କଥା ପକାବାର ସମୟ ହେଇଗଲାନ, ଯେନ୍ତାକି କେନ୍ ଚାଷୀ ଭାଇ କି ଆଜ୍ଞା କଥା ଯେନ୍ ଶୁଣସୁ ସେଟା ମାନେ ଶୁଣମା।
0: ହଇ ବେଲେ ଡେରି ନି କରୁଗା, ଶୁଣୁ ସେ କଥା ମାନକେ।
2: ଚାଷୀ ଭାଇ ବହିନ ମାନେ ଆଜିର୍କା ଆମର ସାଙ୍ଗେ ଅଛନ୍ ଜଣେ ଅଗ୍ରଣୀ ଚାଷୀ ଭାଇ, ହେଲେ ପହଲା କରି ତାଙ୍କୁ ଆମର କାର୍ଯ୍ୟକ୍ରମ ନ ସ୍ୱାଗତ କର୍ମା। ଭାଇ ଜୁହାର।
3: ଜୁହାର।
2: ଆପଣଙ୍କ ନାଁ ପରିଚୟ ଟିକେ କହିବେ।
3: ମୋ ନାଁ ହେଉଛି ଡମ୍ବରୁଧର ପାରହା, ମଧୁପୁର, ଆଉ ପୋଷ୍ଟ ଅଫିସ ଲିମଡ଼ା, ପଞ୍ଚାୟତ ମଧ୍ୟ ଲିମଡ଼ା, ନୂଆଗାଁ ବ୍ଲକ।
2: ତ ଆଜିର୍କା ଆପଣଙ୍କ ଚାଷବାସ ବିଷୟରେ ଜାଣମା ଯେ ତ ଏଥର ତ ବନେ କରି ଖରା ହଉଛି, ତ ଚାଷବାସ କେନ୍ତା କାଣା ଚାଲିଛି?
3: ହଁ ଚାଲିଛି, ଏକାନ୍ତ ସରି ଆସିଲା, ଆଉ ଲଙ୍କା ଚାଷ କରିଛି, ସେଟା ଅଛି ବାହାରୁଛି
2: ଲଙ୍କା ଚାଷଟା। କାଁ କାଁ ଚାଷ କରିଥିଲେ ଏଥର ଯେନ୍ ଏବେ ବିକା ଭଞ୍ଜା ଯେନ୍ କଲେ ସରବାରକେ ହେଲା ବୋଇଲେ?
3: ମୁଁ କରିଥିଲି କାକୁଡ଼ି କରିଥିଲି, ତରଭୁଜ ଲଗେଇଥିଲି, କଖାରୁ ଲଗେଇଥିଲି, କର୍ଲା ଲଗେଇଥିଲି, ଆଉ ଲଙ୍କା କରିଥିଲି।
2: ତ ତରଭୁଜଟା ଯେନ୍ ଚାଷ କରିଥିଲେ କେନ୍ ତରଭୁଜ କେ ଚାଷ କରିଥିଲେ?
3: ତରଭୁଜଟା ଟାକାଟା କମ୍ପାନୀର ଯୋଦ୍ଧା ସେଟା କରିଥିଲି, ଆଉ ଗୋଟେ କରିଥିଲି ଗୋଟେ ଭିଏନ୍ଆର୍ କରିଥିଲି।
2: ତ ଏଥର ଭଲ ଚାଷ ହେଇଥିଲା?
3: ଯେତେବେଳେ ଫଳିଥିଲା ଏକ କିଲୋ ବର୍ଷା ଜମିଗଲା, ଲଗାତାର ଦୁଇ ଥର ମାରିଥିଲା, ଆଉ ପାଣି ପଟା ହେଇଥିଲା, ସେଥିର୍ ଲାଗି ଠିକ ଫଳ ଲାଗିଥିଲା, ଏକ କିଲୋ ଦେଢ କିଲୋ ଏନ୍ତା ହେଇଥିଲା, ଆଉ ଗଛଟା ପାଣି ଜମି କରି ବେଶୀ ଗିଲା ହେଇଗଲା ବେଳେ ମରିଗଲା ଗଛ ଗୁଡା, ଆଉ ଅଧା ଗୁଡା ବଞ୍ଚିଥିଲା, ଆଉ ବେଶୀ କରି ମୋର କ୍ଷତି ହେଇଗଲା, ପାଚି ପାରିଲା ନାହିଁ, 15 ଦିନ କି ସପ୍ତାହେ କିଲେ ପାଚି ଥାନ୍ତା, ମୂଳ ବି ନାହିଁ ଭଲ, ଟିକେ ବଞ୍ଚିଥିଲା ସେଠି ଯାହା ବିକିଲୁ, ହେଲେ ସେଠି ବି ତ ମୂଲ ବାହାରିଲା ନାହିଁ,
2: ବର୍ଷା ଲାଗି ଅସୁବିଧା ହେଇଗଲା।
3: ହଁ ବର୍ଷା ମଝିରିଆ ଚଳିଥିଲା, ଆଉ ବର୍ଷା ମାରିଦେଲା, ପାଣି ବି ପଟେଇଥିଲୁ ଚିକା ମାଟି, ତ ସେ ଲାଗି ମରିଗଲା।
2: ତ ଏଇଟା କେତେ ଦିନ ହେଇଗଲାନ ଆପଣଙ୍କର ଏଇ ତରଭୁଜ ଚାଷଟା ବିକ୍ରି ବଟା କରବାର ସରିଲା?
3: ଏଟା ତ 2 ମାସ ଉପରେ।
2: ଆଚ୍ଛା ଆପଣଙ୍କର ଯେନ୍ ମିର୍ଚା ଚାଷଟା ଯେନ୍ କରିଛନ୍, ଏଇଟା କେନ୍ ମିର୍ଚା କେ ଚାଷ କରିଛନ୍, କେନ୍ କିସମର?
3: ଏଟା ଭିଏନ୍ଆର୍ କମ୍ପାନୀର ଥିଲା ସେଟା ବି, କିନ୍ତୁ ତାର ଆର ଗୋଟେ ନମ୍ବର ଥାଏ ସେଟା ମୋତେ ମନେ ନାହିଁ।
2: ତ ମିର୍ଚା ଯେନ୍ କରିଛନ୍, ଏଟା କେତେ ମିର୍ଚା କରିଥିଲେ? ନେ ହେଲେ ବି
3: ମୁଁ 3 ପକେଟ ଲଗେଇଥିଲି।
2: କେତେ ଚାରା ହେଇଯିବ
3: 3 ପକେଟରେ? ଏଇ ଏବେ ତ 1500 ଲଗଭଗ ଲଗେଇଥିଲି ଗଛ।
2: ଗଛ କେନ୍ତା ଭଲ ହେଇଛି?
3: ସେଟା ବି ମାନେ ଫାର୍ଷ୍ଟ ଟିକେ ଥଣ୍ଡା ଥିଲା, ଡିସେମ୍ବରରେ ଲଗେଇଥିଲି, ତ ଥଣ୍ଡା ଥିଲା ସେତେବେଳେ, ତାର ଗଛ ଗୁଡା ମୁଡ଼ିଗଲା, ମୁଡ଼ିଗଲା, ତାକୁ ବହୁତ ମେହନତ ଲାଗିଲା, ପତ୍ର ମୁଡ଼ିଗଲା, ପତ୍ର ମୁଡ଼ିଗଲେ ମାନେ ଗଛଟା ବି ସିଧା ମାନେ ନାଇଁ ବଢେ, ତ
2: ସେଥିର୍
3: ଲାଗି ତାକୁ ବହୁତ ମେହନତ ଲାଗିଲା, ଔଷଧ ପତ୍ର ଦେଇକରି ତାକୁ ଠିକ କଲି, ଥଣ୍ଡା ଯେତେବେଳେ ଟିକେ କମିଲା ସେତେବେଳେ ତାର ଗଛ ଗୁଡା ମାନେ ପତ୍ର ଗୁଡା ଫ୍ରେସ୍ ଥିଲା, ଫ୍ରେସ୍ ହେଲେ ତାର ବାଦରେ ଫଳିଲା, ସେତେବେଳେ ଗଛ ଏତେ ଭଲ ନାଇଁ ହେଇଥିଲା, ସେତେବେଳେ 80 ଟଙ୍କା କିଲୋ ବେପାରୀ ନେଉଥିଲେ, ତାର ବାଦରେ ଯେତେବେଳେ ବେଶୀ ବାହାରିଲା ସେତେବେଳେ 40 ଟଙ୍କା 50 ଟଙ୍କା ଏମିତି, ତାର ବାଦରେ ମଝିରେ ଫିର୍ କମିଗଲା, ମାନେ ବେଶୀ ଯେତେବେଳେ ବାହାରିଲା 2 କ୍ୱିଣ୍ଟାଲ 3 କ୍ୱିଣ୍ଟାଲ ଲେଖା ବାହାରିଲା ସେତେବେଳେ ସେ 25-20 ଏନ୍ତା, ତାର ବାଦରେ ସେ କମିଗଲା ବେଳେ 30 ଟଙ୍କା, ତାର ପରେ ମଝିରେ 50 ଟଙ୍କା ବିକ୍ରି ହେଲା, ବେପାରୀମାନଙ୍କୁ ଦେଉଥିଲି, ଆଉ କିଛି ତ ବସିକରି ଏନ୍ତା ବିକେ
2: ବସିଲେ, ତ ଏହା ଚିନ୍ କେତେ ଚାଲିଛେ
3: ଏବେ ତ କେଜା କରିକିରି ବିକିଛନ୍, ତ
2: ହେଲେ ବି କିଲୋ ବିକିଲେ କେନ୍ତା ବିକ୍ସନ୍?
3: ଏବେ 30 ଟଙ୍କା ବେପାରୀ ନେଇଛନ୍,
2: କିନ୍ତୁ ମାର୍କେଟରେ ତ 80 ଟଙ୍କା 100 ଟଙ୍କା ବିକ୍ରି ହଉଛି,
3: ମାର୍କେଟରେ ବେଶୀ ନେଉଛୁ ବେପାରୀ ମାନଙ୍କୁ ଆମେ ତ ଦେଇ ଦେଉଛୁ, ତ ଆର ରାଉରକେଲା ଆଡେ ତ ନେଲେ ମାତ୍ର,
2: ଆପଣ ନିଜେ ବିକିଲେ କିଛି ଅସୁବିଧା ହଉଛି?
3: ସେମିତି ସମୟ ମିଳୁନାହିଁ, ମାନେ ଇଆଡେ ଚାଷ, ତାପରେ ଆମେ ଡାଲି ସବୁ ବିକୁଛୁ, ତ ସେଥିଲାଗି ସମୟ ବି ନାଇଁ ମିଳିବା, ନିଜେ ରାଉରକେଲା ଯାଇକରି ବିକିଲେ ଟିକେ ଅଧିକା ମିଳନ୍ତା, କିନ୍ତୁ ଆମର ଗାଁ ଗହଳି ବଜାରରେ ତ ବେପାରୀ ମାନେ ତ ଅଧା ରେଟ୍ ନେବେ ନା, 30 ଟଙ୍କା କିଲୋ ନେବେ ସେମାନେ 60-70 ବିକିବେ, ଆଉ 50 ନେଲେ 100 ଟଙ୍କା ବିକିବେ, ଏମିତି ଏମିତି
2: ତ ବେପାରୀ ତ ଡବଲ ଦାମରେ ବିକୁଛନ୍। ମାନେ ଆପଣ ଟିକେ ପରିଶ୍ରମ କଲେ ତ ରାଉରକେଲା କେ ନେଇଗଲେ ତ ସେଟା ଭଲ ଲାଭ ହେତା, ବି
3: ଭଲ ଲାଭ ହେତା ସେଟା ଜଣା ଅଛି, କିନ୍ତୁ କଣ ତ କରବା, ସବୁଆଡେ ଦେଖିବାକୁ ପଡୁଛି ନା।
2: ତ ଏଥର ରୋଗ ପୋକ ଆର କିଛି ସମସ୍ୟା ହେଇଥିଲା?
3: ଏବେ ଟିକେ ଗଛଟା ଭଲ ଅଛି ଏବେ ତ, କିନ୍ତୁ ମଝିରେ ବର୍ଷା ହେଲା ବେଳେ ଘାସ ବହୁତ ଭାରି ହେଇଗଲା, ଏବେ ସଫା କରବା ତ ଟିକେ କଷ୍ଟ ହେଇଯାଉଛି।
2: ଆଚ୍ଛା, ଘାସ ଯେନ୍ ବାହାରୁଛେ ଆପଣ ତ ପ୍ରତ୍ୟେକ ବର୍ଷ ସେଟାକେ ଭଲସେ ଚାଷ କରୁଛନ୍ ଲଙ୍ଗଳ ହଲ କି ଟ୍ରାକ୍ଟର ପାୱାର ଟିଲରରେ? ହଁ, ଘାସ କେନ୍ତା ବାହାରି ଯାଉଛି?
3: ଘାସ ବାହାରୁଛି, ଏ ଗୋବର ସାର ଦିଆ ହେଇଛି ଏଠି, ବାହାରେ କେନ୍ତା ବାହାରିଛି ବହୁତ ଘାସ, ତାକୁ ସଫା କରବାର ମୁସ୍କିଲ। ମାନେ ଏବେ ତ ଗଛଟା ବଢି ଯାଇଛି 3-4 ଫୁଟ, ମାନେ ଅଣ୍ଟା ଲେଖା ହବ ଗଛ ଗୁଡା, ସେ ସେଥିପାଇଁ ସେଠି ପାୱାର ଉଡରରେ ମାନେ ତାକୁ ହଲ କରା ହୁଏ, ପଚିଲେ ତ ଭାଙ୍ଗି ଯିବ ଗଛ ଗୁଡା ସବୁ, ସେଥିପାଇଁ କଦାଳରେ ବି କୋଡ଼ିକିରି ବାହାର କରବାରଟା ବି ଟିକେ, ଏବେ ଫଲ ବି ଅଛି ଫଲିଛି ବି, ବାହାର କରବାର ଘାସ ଟିକେ କଷ୍ଟ।
2: ତ ଟିକେ ଫାଙ୍କା ଫାଙ୍କା କରି ଲଗେଇ ଦେଲେ ସୁବିଧା ହେଇଛି, ତଥାପି କେତେ ଦୂରିଆ କରି ଲଗେଇଛନ୍?
3: ଆମର ଗଛ ଗଛ 1 ଫୁଟ ଆଉ ଇଆଡ଼େ 2 ଫୁଟ, ଯୁବ ଧାଙ୍କା 2 ଫୁଟ, ମାନେ ଗଛ ଗଛ 1 ଫୁଟ ହେଲେ ବି ସଟି ଯାଇଛି, ଗଛ ଗୁଡା ଲାଗିଯାଇଛି, ଡାହି ବାହାରି କରି ଗଛ ଗଛ ଲାଗିଯାଇଛି।
2: ତ ପ୍ରତ୍ୟେକ ବର୍ଷ ଏଇ ଭଳିଆ ସମସ୍ୟା ହଉଛି କି ଏଥର ହେଇଛି ଟିକେ?
3: ନାଇଁ, ସେମିତି ତ ଆର ବର୍ଷ ଲଗେଇଥିଲେ ସେଟା ବି ସେମିତି ବଢିଥିଲା, କଣ୍ଟାଏ ଲେଖା ହେଇଥିଲା ଗଛ, ସେଟା ଲଗେଇଥିଲି ଆଗ ଥର ଲଗେଇଥିଲା, କ୍ଲୋଜ କମ୍ପାନୀ ଥିଲା।
2: ଆଚ୍ଛା, ଖତ ସାର ସବୁ କାଣା ବ୍ୟବହାର କରୁଛନ୍? ଏ ଯେନ୍ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍, ଖାସ କରି ମିର୍ଚାରେ କେନ୍ କେନ୍ ପ୍ରକାର ଖତ ସାର ବ୍ୟବହାର କରୁଛନ୍?
3: ମିର୍ଚାରେ ଲଗାଇବା ସମୟରେ ଗୋବର ଆଉ DAP ଆଉ ପଟାସ ଟିକେ ଟିକେ ଦେଇଥିଲି, ଲଗାଇବା ସମୟରେ ଗଛ ଯେମିତି ଲାଗିବ ସେ ଜାଗାରେ ଗୋବର ପଟାସ ଆଉ DAP, ତାର ବାଦରେ କଳା କରିବା ସମୟରେ ସେଇ ବାଲ୍ଟିରେ ଥାଏ ଜୈବିକ ସାର ନା କଣ ସେଟା କହନ୍ତି, ବାଲ୍ଟି 10 କିଲୋ ଥାଏ ସେଇଟା ଦେଇଥିଲି, ତାପରେ ଜିଙ୍କ 5 କିଲୋ ଦେଇଥିଲି ଆଉ କଡ଼ା କରିଥିଲି, ସେଠି ପଛରେ ବି ସେଇ DAP ଆର ୟୁରିଆ ଜିଙ୍କ ମିଶେଇ କରି ଦେଇଥିଲି କଡ଼ା କରିବା ସମୟରେ।
2: ତ ବର୍ତ୍ତମାନ ତ ବିକ୍ରି ବଟା ଚାଲୁଛେ, ବୋଲେ କେନ୍ କେନ୍ ବଜାର କେ ନେସନ୍ ଆର ବିକ୍ସନ୍?
3: ନୂଆଗାଁ 2 ବଜାର ଆଉ ଖୁଡ଼ଗାଁ 2 ବଜାର,
2: ସପ୍ତାହକ 2 ଥର,
3: ହଁ ସୋମବାର ଦିନ ଆଉ ଗୁରୁବାର ଦିନ ନୂଆଗାଁ, ବୁଧବାର ଆଉ ଶନିବାର ଖୁଡ଼ଗାଁ ବଜାର।
2: ଆଚ୍ଛା, ଆପଣ ତ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍, ହେଲେ ପାଣିର କାଣା ସୁବିଧା ଅଛି ଯେ ଚାଷ କରିପାରୁଛନ୍?
3: ଆମେ ଆମର ପାଣିର ସୁବିଧା କହିଲେ ଆମ ଦେହ ନଦୀରେ ଏଲ୍ଆଇପ୍ୟାଟ ସରକାର ତରଫରୁ ଦେଇଛନ୍ତି 2ଟା 12.5 HP, 2 ଜାଗା ଅଛି, 2ଟା ମେସିନ୍ ଲଗା ହେଇଛି 12.5 HP ର, ଆଉ ସେନୁ ମୁଇଁ ଯେନ୍ ଲଙ୍କା ମିର୍ଚା ଲଗେଇଛି ଏଠି ଡାଇରେକ୍ଟ ପାଣି ସେଠୁ ନାଇଁ ଆସବାର, ସେ ଅଧା ବାଟୁ ଗୋଟେ ଡିଜେଲ ମିଶନ ଫେର ଲଗେଇଛି 5 HP ର, ସେନୁ ନଦୀରୁ ଆସିଛି ପାଣି ଏଲ୍ଆଇପ୍ୟାଟରୁ, ତାପରେ ଗୋଟେ ଗାଢା କରିଦେଇଛେ ଗୋଟେ ଜାଗାରେ ଅନ୍ୟମାନଙ୍କର ଜାଗାଟା, ସେଠୁ ଫେର 1.5 ଫୁଟ ଲଗଭଗ ହେବ ଡିଜେଲ ମିଶିନ ଲଗେଇଛି, ସେଠୁ ପାଣି ପଡୁଛି।
2: ଆଚ୍ଛା, କି ଖରାପ ସାରା ପାଣି ହେଇଯାଇଛି କେ?
3: ଉପରେ ବି ତ ବହୁତ ଚାଷ ହେଇଛି ତ, ସେଇ ଲାଗି ସବୁଆଡେ ପାଣି ଟାଣିଲେ କେତେ ହେବ, ମଝିରେ ଖରା ଜୋରଦାର ହେଲା ସେତେବେଳେ ମାନେ ନଦୀଟା ଶୁଖି ଆସିଥିଲା, ଫେର ଏଇ ମଝିରେ ଫେର ଆହୁରି ବର୍ଷା 2 ଥର ହେଲା, ସେତେବେଳେ ପାଣି ଆସିଲା ଲୋଡ଼ିଗଲା, ଆଉ ଏବେ ତ ପାଣି ହେଉଛି ଫୁଟେବାର ଲାଗି, ମଝିରେ ଶୁଖି ଯାଇଥିଲା, ତାର ପାଖରେ ବର୍ଷା ହେଲା ବେଲେ ଫେର ପାଣି ଏବେ ହେଇଗଲା।
2: ଆଚ୍ଛା, ଆପଣଙ୍କର ଯେନ୍ ମିର୍ଚା ଚାଷ କରୁଛନ୍, ଯେ କେନ୍ କେନ୍ ପ୍ରକାର ସମସ୍ୟା ସବୁ ଚାଷରେ ଦେଖାଯାଏ?
3: ବିଶେଷ କରି ପତ୍ର ମୋଡ଼ାଟା ହିଁ ମାନେ ଗଛକୁ ବଢିକି ନାଇଁ ଦିଏ, ପତ୍ରଟା ମୋଡି ହେବେ କୁଚି ମୁଚି ହେଇଯିବା, ଆଉ ଗଛଟା ବଢିବ ନାଇଁ, ପୁରା ମୁଟେଇ କରି ରହିଥିବ ନା ରହିଥିବ, ତାର ବାଦରେ ସେତେବେଳେ ଟିକେ ଥଣ୍ଡା ସମୟ ଲାଗି ସେମିତି ହଉଛି ନା କଣ, ଗରମ ହେଲା ବେଳେ ଟିକେ ପତ୍ର ତାର ସିଧା ହେଲା, ଗଛ ଗୁଡାକ ଗ୍ରୋଥ ହେଲା ବଢିଲା।
2: ଆଉ କାଁ କାଁ ସମସ୍ୟା ଆସି?
3: ଆଉ ସମସ୍ୟା କହିଲେ ତୁମର ଦେଖବାର ତ ସମସ୍ୟା ହେଲା,
2: আচ্ছা আপনকর চাষবাস যেন করুছন আজ্ঞা মানে আসন কেনতা কেনতা চাষবাস হউছে আপনকর আড়া বলি করি দেখবার লাগে বুঝবার লাগে
3: কে মানে আসে আসে নাহান্তি।

0: ଶିବଭଗବାନ ଙ୍କ ସହ ଦେଖବାର ଅଛି କିନ୍ତୁ କେହି ନେଇ ଆସବାର।
1: ଆଉ ଲ୍ୟାମ୍ପ ରୁ କିଛି ସୁବିଧା ପାଇସନ କେ?
0: ଲ୍ୟାମ୍ପ ରୁ ଧାନ ଦେଉଛ, ସାର ଦେଉଛନ, ଔଷଧ ବି ଦେଉଥିଲେ ଯେ ଏବେ ନାଇଁ ଦେବାର।
1: ଇଥର କାଁ କାଁ ସୁବିଧା ପାଇଛନ୍?
0: ସାର ଖାଲି, ଆଉ ଧାନ ବି ଦେଉଛନ ଯେ ମୁଁ ତ ପ୍ରତୀକ୍ଷା ଧାନ ଟା କବି କହୁଥିଲି ଆସିଲି ଯେ ଆଜି ସରିଗଲା କହିଲେ।
1: ଆଜି ଯାଇଥିଲେ?
0: ହଁ, ଆଜି ଧାନ ଆଉ ସାର ଲାଗି ଆସିଥିଲି, ସାର ବି ନାଇଁ ଦେଲେ ଆଜି କହିଲେ ଆଜି ଦେଇଛ ସେଟା କାଲି ଆସବ, କାଲି ନେବ, କାଲି ଦେଇଛ ସେଟା ଆଜି ପାସବୁକ୍ ଜମା କର, ଫାଷ୍ଟ ସମସ୍ୟା ଅଛି ସାର ଲାଗି, ସାର ବି ନାଇଁ ମିଳବାର ଆର ରେଟ୍ ବି ଏବେ ବଢ଼େଇ ଦେଲେ, ଦୋକାନରେ ବି 2200 ଟଙ୍କା ବସ୍ତା ନେଉଛନ୍ତି।
1: ଲ୍ୟାମ୍ପରେ?
0: ଲ୍ୟାମ୍ପରେ ସରକାରୀ ରେଟ୍ ଯେ ସରକାର ରେଟ୍ କହିଲେ ସେମାନେ ବି ସେ ରିକ୍ସା ନେଇଯାଉଛନ୍ତି, ସେ ଭଡ଼ା ଫଡ଼ା ଏନ୍ତା ଯୋଡ଼ିକିରି କାଣା କାଣା ଗୋଟେ ଯୋଡ଼ୁଛନ୍ତି ତାର ହିସାବ ନାହିଁ।
1: ଆଚ୍ଛା, ଆଗକେ ତ ଧାନ ଚାଷ କରବାର ସମୟ ଆସବା ବୋଲେ ଏଥର କେନ୍ କେନ୍ କିସମର ବିହନ କରବେ ଚାଷ ବୋଲିକିରି ଚିନ୍ତା କରିଛନ୍? ଧାନଟା
0: ଧାନଟା ମୁଁ ଖାଇବାର ଲାଗି ପ୍ରତୀକ୍ଷା କରିବି, ଆଉ ବିକିବାର ଲାଗି ହାଇବ୍ରିଡ ପାନ ର କରିବି, ନହେଲେ ଭିଏନାର ଜିମ୍ କରିବି କରି ମନେ କରୁଛି।
1: ଜୁତା ଯଦି ଆରମ୍ଭ କଲେ ନ ଭାଇ
0: ନିହା କରେ,
1: ଖେତ କେ ଥରେ ବି ହଲ କଲେ ନ କି ନାଇଁ ଧାନ ଲାଗି?
0: ହଁ, ଖେତ କେ ଥରେ କରାଇଛି ଯଦି ଚାଷ ମାନେ ଟ୍ରାକ୍ଟରରେ।
1: ଆଉ କେତେ ଦିନ ଗଲା ଚାଷ କରବେ ଧାନ ର?
0: ଏଇ ରଥଯାତ୍ରା ସମୟରେ ଧାନ ସୋଲା ପକାଇବା।
1: ଧାନ ମାନେ ସବୁ କଣ ଧାଡ଼ି ପ୍ରଣାଳୀ କରୁଛନ୍ ନା କେନ୍ ହିସାବରେ କରୁଛନ୍?
0: ମୁଁ ବତୁରି ବୁଣା କରିଦେଇଛି, ତୁପା କରେ ତାର ବାଦରେ ପହ୍ଲାଟା ଜମିଟା କାଦୁଅ କରି ସେଠି ଧାନକୁ ଗଜା କରି ନିଏ, ତାର ବାଦରେ ବୁଣି ଦିଏ, 20-25 ଦିନରେ ପହ୍ଲା ହେଇଯାଏ।
1: ଏଇଟା ସୁବିଧା ହଉଛି ଆପଣଙ୍କୁ?
0: ହଁ,
1: ପହ୍ଲାର ବାଟା ଲୋକ ଲଗେଇକରି କରୁଥିବେ?
0: ହଁ, ରୂପାଟା ତ ଲୋକ ନାଇଁ ହେଲେ କାହିଁ ହେଇପାରବା, ଲେଡ଼ିସ୍ ମାନେ ଆସନ୍ ରେଜା, ଆଉ ରୂପା ସମୟରେ ସମସ୍ୟା ବି ହୁଏ, ମାନେ ସମସ୍ତେ ଚାଷ କରୁଛନ୍, ସମସ୍ତେ ଚାଷ କଲେ ରୂପା ସମୟରେ ବି ଟଣା ଅଠା ହୁଏ, ଟଣା ଅଠା ହେଲେ ସେମାନେ ବି ଡିମାଣ୍ଡ କରନ୍ତି। ଆମର ଗାଁରେ ତ 150 ଦିନ ମଜୁରୀ ଦେଇଛୁ, କିନ୍ତୁ ଅନ୍ୟ ଆଡ଼େ 250-300 ଦେଇ ଦେଉଛନ୍, ବେଳେ ସିଆଡ଼େ ପାଣି ହେଇକରି ଯାଉଛନ୍, ସେତେବେଳେ ସମସ୍ୟା ରୂପା କରବାଟା ଟିକେ କଷ୍ଟ ହୁଏ।
1: ଆଚ୍ଛା, ଟିକେ ଆଗରୁ ଯେନ୍ କହୁଥିଲେ ଚଣା ଡାଲି ଫାଲି ବିକ୍ରି କରୁଛନ୍, ଏଇଟା ନିଜେ ଚାଷ କଲାଟା କି କେନ୍ତାଟା?
0: ଆମେ ସାର ବିଜନେସ୍ କରୁଛ,
1: ସେଟା ବିଜନେସ୍ କିଛିଟା କ'ଣ
0: ଆଣି କରି ମିଶେଷ ଚେଷ୍ଟା କରୁଛି ସାର, ମୁଁ ବି ମଝି ମଝିରେ ଆସେ, ଆଉ ଏକୁଟିଆ ବିକିବା ସାର ଟିକେ ଲମ୍ବା ଚୁଡ଼ା ହିସାବରେ ସବ୍ଜି ବି ଟିକେ ବାହାରି ଗଲେ ସବ୍ଜି ବି ମଡ଼ଉଛ, ତ ସେ ଲାଗି ଦୁଇ ଜଣ ନାଇଁ ହେଲେ ଏକଲା ବିକିବା କିଛି ମୁସ୍କିଲ ହେଇଯାଏ, ସବୁ ପ୍ରକାର ଡାଲି ଆଣି କରି ବିକୁଛ।
1: ଆଚ୍ଛା, ଚାଷବାସଟା କେମିତି କରୁଛନ୍?
0: ଚାଷ ତ ଅନ୍ୟମାନଙ୍କ ଟ୍ରାକ୍ଟର ଭଡ଼ା ଦେଇକରି 1000 ଘଣ୍ଟାଏ ନେଉଛନ୍,
1: ଆଉ ତ ଗାଈ ବଳଦ ଆଉ ଆଗର ବୋଲିଆ ନାଇଁ ରଖିବ ଯେ?
0: ଆମର 2 ପୋଡ଼ ଅଛନ୍ତି, ଏଟା ଥିଲେ ଯେ ଗୋଟେ ବଜରା ଥିଲା ମରିଗଲା ବେଳେ ଗୋଟେ ଟା ବିକିଥିଲି, 2 ଅଛନ୍ ଏବେ ଭଲ ହୁଏ ଚାଷ, କିନ୍ତୁ ଭଲ କରିକିରି ଚାଷ କରିବା ଟିକେ ସମୟ ଲାଗିଯାଏ, ଟ୍ରାକ୍ଟର ଦ୍ଵାରା କଲେ ହେଲେ ଶୀଘ୍ର ଫଳ ହେଇଯାଏ।
1: ଆଉ ଆପଣ ମାନେ ମାଣ୍ଡିଆ ଚାଷ ନେଇ କରବାର କେ?
0: ଆମର ଗାଁରେ କେହି ନାଇଁ କରନ୍, ହେଲେ ମୁଇଁ କରୁଥିଲି ଆଗେ, ଏମିତି ସବ୍ଜି ଚାଷ ବେଶୀ ନାଇଁ ହଉଥିଲା, ଲାଗେ ମାଣ୍ଡିଆ ଚାଷ ରୂପା ନାଇଁ କଲେ ଭଲ ନାଇଁ ହୁଏ, ତ ରୂପା କଲେ ଭଲ ହୁଏ ମାଣ୍ଡିଆ, ଲୋକ ମିଳିଲେ କଲେ ବହୁତ ଭଲ ହୁଏ, ଧାନ ଅପେକ୍ଷା ମାଣ୍ଡିଆରେ ଭଲ ଫାଇଦାଟା ବି ଅଛି।
1: ତ ଭାଇ, ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ଏଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ, ଜୁହାର।
0: ଜୁହାର
2: ଦାଦା।
3: ହଁ ବିରସୁ,
2: ଚାଷବାସର କଥା ତ ଶୁଣିଲା?
3: ହଁ ଏଗା,
2: ଆରୁ ବଢିଆ ବି ଲାଗଲା।
3: ବିଲକୁଲ ବିଲକୁଲ, ହେଲେ ବିରସୁ।
2: ହଁ ଦାଦା,
3: ଆମର ଯେନ୍ ସୂଚନା ମାନେ ରହିଛେ ଏଗା, ଯେନ୍ତା କି ବଜାର ହାଟର ଦରଦାମ କଥା
2: ହୋଇ
3: କି ପାଣିପାଗର ସୂଚନା
2: ହୋଇ ହୋଇ
3: ସେଟା ମାନେ ଯେଉଁ କହିଦମା
2: ହୋଇ ବେଲେ ପହିଲା କରି ଯେଉଁ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନଙ୍କରେ କେନ୍ତା କାଣା ଦରଦାମ ରହିଥିଲା ସବ୍ଜି ପତ୍ର ମାନଙ୍କର, ଏ କଥାକେ ଜଣେଇଦମା।
3: ହଏ ହଏ,
2: ବେଲେ ଆଲୁଟା ରହିଥିଲା କିଲୋ ପିଛା 20 ପିଆଜ ରହିଥିଲା 20 ନେଇକିରି 25 ଅଦା 120 ଲେସୁନ 160 ବିଲାତି ରହିଥିଲା 40 ନେଇକିରି 50 ବାଇଗନ 30 ନେଇକିରି 40 ଭେଣ୍ଡି ରହିଥିଲା 20 ନେଇକିରି 30 ବରବଟି 30 ନେଇକିରି 40 କୁନ୍ଦରୁ 40 କର୍ଲା ବି ହେନ୍ତା ରହିଥିଲା 40 କାଁକେର 30 ନେଇକିରି 40 ମାଖନ 20 ନେଇକିରି 30 କଞ୍ଚା କଦେଲ 40 ନେଇକିରି 50 ପୁଟଲ ରହିଥିଲା 40 ବନ୍ଧାକୋବି 20 ଟଙ୍କା ନେଇକରି 30 ଟଙ୍କା, ଫୁଲକୋବି ରହିଥିଲା 40 ଟଙ୍କା, ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା ନେଇକରି 50 ଟଙ୍କା, ଲାଉ ଗୁଟାକେ 20 ଟଙ୍କା ନେଇକରି 30 ଟଙ୍କା, ସାରୁ ରହିଥିଲା 50 ଟଙ୍କା, ଆରୁ କଞ୍ଚା ମିର୍ଚା ରହିଥିଲା 80 ଟଙ୍କା କିଲୋ।
3: ବୋଲେ ଇ ଭଳିଆ ବଜାର ହାଟର ଦରଦାମ ଥିଲା।
2: ହଇ ହଇ,
3: ହେଲେ ପାଣିପାଗ ସୂଚନା ବି ଜଣେଇ ଦଉଙ୍ଗା।
2: ହଇ ହଇ, ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇ ଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 4 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଗୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 8 କିଲୋମିଟର ଦେଇକରି ବୋହିପାରେ। ହେନ୍ତାନ ତାପମାତ୍ରାଟା ସବୁନୁ ଏତକା 40 ଡିଗ୍ରୀ ଆରୁ ସବୁନୁ କମ୍ 28 ଡିଗ୍ରୀ ସେଲସିୟସ ରହିପାରେ। ସେ ବାଗିର ଆର୍ଦ୍ରତାଟା ସବୁନୁ ଏତକା 52% ଆରୁ ସବୁନୁ କମ୍ 22% ରହିବା ବୋଲିକରି ସୂଚନାଟା ରହିଛେ।
3: ବୋଲେ ଇ ଭଳିଆ ସୂଚନା ଅଛେ ନେଇ କେ?
2: ହଇ ଦଦା।
3: ହେଲେ ବିର୍ଷୁ,
2: ହଁ ଦଦା,
3: ଦେଖଗା ବୈଠକି ସରାବାର ସମୟ ବି ହେଇ ଆସିଲାନ।
2: ହଇ ତ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକଣାଟା ଜଣେଇ ଦେମା।
3: ହଏ ହଏ,
2: ଯେନ୍ ଠିକଣାକେ ପାଇକିରି ଆମର ଇ କାର୍ଯ୍ୟକ୍ରମ ବିଷୟ ନ ମତାମତ ଲେଖିପାରମେ, ତାର ସାଙ୍ଗେ କାଣା ସବୁ ନୂଆ ନୂଆ ଚାଷ ମାନକେ କରୁଛନ୍, କି ଇ ବଛର ଯେନ୍ ଖରିଫ ଋତୁ ଆଇବା ଇନ କାଣା ସବୁ ଯୋଜନା କରିଛନ୍, ଇ ସବୁ କଥା ମାନକେ ଲେଖିକିରି ଇ ଠିକଣାଥି ଚିଠି ଲେଖମେ।
3: ଆରୁ ଆମକେ ଚିଠି ଲେଖବା ଠିକଣା ହଉଛେ
2: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
3: ବୋଇଲେ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନୁ ବିର୍ଷୁ ଭାଇକେ ଆରୁ ସମାରୁ ଭାଇକେ ଏ ବୈଠକ ନୁ ବିଦାୟ ଦଉନ୍।
4: ଜୁହାର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ସ୍ୱତନ୍ଧୁ ପରବର୍ତ୍ତୀ ଗୀତଟି ଶୁଣିବା। କିଏ ହସି ଦିଏ ଗୀତଟି, ଗୀତଟିକୁ ଗାଇଛନ୍ତି ଅରବିନ୍ଦ ଏବଂ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।